ଆରାଧନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ଅସିତ କବିଙ୍କ ରଚନା, କଣ୍ଠଶିଳ୍ପୀ ସଙ୍ଗୀତା ମହାପାତ୍ର।

0: ଯେଉଁ ରାସ୍ତା ସବୁ କଲେ ତା ଭିତରେ ଗାଡ଼ି ଘୋଡ଼ା କେଁ କଟର କଲା, ସେଟା ତାଙ୍କର ଯେଉଁ ଗୃହଟା ବା ତାଙ୍କର ଯେଉଁ ପରିବେଶଟା ସେଟା ଧୀରେ ଧୀରେ ନଷ୍ଟ ହେବାକୁ ଆସିଲା। ତେଣୁ ସେମାନେ ଦେଖିଲେ ଯେ ଏଇଟା ଆମ ପାଇଁ ଆଉ ନିରାପଦ ନୁହେଁ, କହିବାକୁ ଗଲେ ଭୟଭୀତ ହେଲେ, ଭୟଭୀତ ହେଲେ ତେଣୁ ଏଣେ ତେଣେ ବୁଲିଲେ, ଯାହାର କି ଫଳ ଆମେ ଆଜି ଭୋଗୁଛେ, ହାତୀ କାହାକୁ ଦଳିଦେଲା ଆଉ ବାଘ କାହାକୁ ଖାଇଦେଲା, ଏସବୁ ଜିନିଷ ଆମେ ଭୋଗ କରୁଛୁ। ଆଉ ସେସବୁ ଜିନିଷ ପାଇଁ ଆମେମାନେ ହିଁ ଦାୟୀ। ଆମେ ଜାଣୁ ଆମ ଦେଶରେ ମିନିମମ୍ ଜଙ୍ଗଲଟା 33% ରହିବା କଥା, ଯଦିଓ ଅନ୍ ରେକର୍ଡ 33% ଟୋଟାଲ ଜିଓଗ୍ରାଫିକାଲ ଏରିଆରେ ଅଛି, କିନ୍ତୁ ସେ ଏରିଆରେ ଜଙ୍ଗଲ ନାହିଁ। ଜଙ୍ଗଲ ନାଁରେ ଆମେ ଆଜି ଟାଙ୍ଗରା ଭୂମି ଦେଖିବାକୁ ପାଉଛେ। ତେଣୁ ଆ ଦ୍ୱାରା ପରିବେଶ ସନ୍ତୁଳନଟା ନଷ୍ଟ ହେଉଛି, ବାୟୁମଣ୍ଡଳ ଉତ୍ତାପଟା ବୃଦ୍ଧି ପାଉଛି, ଜୀବଜନ୍ତୁଙ୍କୁ ରହିବା ପାଇଁ ସେମାନେ ବି ପ୍ରଜନନ କରିବେ, ତାଙ୍କ ଛୁଆପିଲା ଜନ୍ମ ହେଲେ ତାଙ୍କୁ କୋଉଠି ରହିବେ, ସେମାନେ ବି ଗୋଟେ ନିରାପଦ ଜାଗା ଖୋଜିବେ।
1: ସେ ନିରାପଦ ପରିବେଶଟା ବର୍ତ୍ତମାନ ବିପଦପୂର୍ଣ୍ଣ ପରିବେଶ ହେଇଗଲା,
2: ତାଙ୍କର ପରିବେଶ ଠିକ ଆମେ ବିପଦପୂର୍ଣ୍ଣ
0: କରିଦେଲୁ। ଜଙ୍ଗଲ ଫାଙ୍କା ହେଇଗଲା ଧୀରେ ଧୀରେ, ଜଙ୍ଗଲ ଚୋରି ବଢ଼ିବାକୁ ଲାଗିଲା, କଳକାରଖାନା ହେବା ଦ୍ୱାରା ଲୋକଙ୍କର ପ୍ରେସର ବଢ଼ିଲା, ରାସ୍ତାରେ ଗଲୁ, ଗାଡି ଘୋଡ଼ା ଚଲେଇଲୁ, ରାତିରେ ଗଲୁ, ଲାଇଟ୍ ପକେଇଲୁ, ଟ୍ରାନ୍ସମିସନ ଲାଇନ୍ କଲୁ, ଶହ ଶହ ଲୋକ ତା ଭିତରେ ଯିବା ଆସିବା କଲେ,
2: ସେମାନେ ଶାନ୍ତିରେ ରହୁଥିଲେ, ସେ ତାଙ୍କ ଶାନ୍ତି ଭଙ୍ଗ
0: ହେଇଗଲା, ତେଣୁ ସେମାନେ ଡିଷ୍ଟର୍ବ ହେଇଗଲେ, ତେଣୁ ତାଙ୍କର ପ୍ରଜନନ ବି କମିଗଲା, ତାଙ୍କ ଛୁଆପିଲା ବି କମିଗଲେ, ଖାଦ୍ୟ ପଦାର୍ଥ କମିଗଲା, ପରିବେଶଟା ଧ୍ୱଂସ ଆଡ଼କୁ ଚାଲିଗଲା। ତେଣୁ ସେମାନେ ଡିଷ୍ଟର୍ବ ହେଇଗଲା, ଚାରିଆଡ଼େ ବୁଲିଲେ ଆଉ କ'ଣ। ତେଣୁ ସେମାନେ ଯଦି ଘର ଭିତରେ ଶାନ୍ତିଟା ପାଇଲେ, ନା ରହିବାର ଶାନ୍ତି, ନା ମିଳିତ ହେବାର ଶାନ୍ତି, ନା ଖାଇବାର ଶାନ୍ତି,
2: ଆମେ କାଁ କରିବାର କଥା।
0: ଜଙ୍ଗଲ ଉପରେ ଆମେ ନିର୍ଭର କରିବାକୁ ପଡିବ, ଜଙ୍ଗଲଟାକୁ ନ କାଟିକି କେବେ ରଖିପାରିବାନି, ଆମକୁ କାଟିବାକୁ ପଡିବ, କାହିଁକିନା ମିଟ୍ କରିବାକୁ ପଡିବ ଡିମାଣ୍ଡ ଗୁଡାକ। ଆମର ଯେଉଁ ଅଭୟାରଣ୍ୟ ଆଉ ଜାତୀୟ ଉଦ୍ୟାନ, ଏଇ ତାର ସଂଖ୍ୟାଟାକୁ ଧୀରେ ଧୀରେ ବଢାଇ ଦେବାକୁ ପଡିବ।
3: ଆମ ପରିବେଶ କାର୍ଯ୍ୟକ୍ରମରେ ବନ୍ୟଜନ୍ତୁଙ୍କ ପରିବେଶ ସହ ସମ୍ପର୍କ, ଏ ସମ୍ପର୍କରେ ଶୁଣୁଥିଲେ ସାକ୍ଷାତକାର ଘନଶ୍ୟାମ ରାଉତଙ୍କ ସହିତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 443ତମ ଭାଗ। ସଙ୍ଗୀତ ତାରକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି ଓ ବର୍ଣ୍ଣନା ବସନ୍ତ ମହାନ୍ତି। ଶିଳ୍ପୀମାନେ ହେଲେ ଲକ୍ଷ୍ମୀକାନ୍ତ ପାଲିତ, ମନ୍ମଥ ମିଶ୍ର, ଶରତ କୁମାର ନାୟକ ଏବଂ ଶୈଳଭମା ମହାପାତ୍ର।

ଶ୍ରୀକୃଷ୍ଣ ଶ୍ରୁତଦେବଙ୍କ ଆତିଥ୍ୟ ଗ୍ରହଣ ପୂର୍ବକ ତାଙ୍କ ପ୍ରାର୍ଥନା ଶୁଣି ଭଗବତ ଉପାସନା ଏବଂ ବ୍ରାହ୍ମଣଙ୍କ ମହତ୍ତ୍ୱ ପ୍ରତିପାଦନ କରିଛନ୍ତି। ଦୁଇ ଭକ୍ତଙ୍କୁ ପ୍ରସନ୍ନ କରିବା ପରେ ସେ ଦ୍ୱାରକାକୁ ଫେରିଛନ୍ତି। ପରୀକ୍ଷିତ ଏବେ ବେଦର ବ୍ରହ୍ମତତ୍ତ୍ୱ ବିଷୟରେ କୌତୂହଳ ପ୍ରକାଶ କରିଛନ୍ତି। ବ୍ରହ୍ମ ନିର୍ଗୁଣ, ବେଦବଚନ କିନ୍ତୁ ତ୍ରିଗୁଣାତ୍ମକ, ତେଣୁ ତାହା କିପରି ବ୍ରହ୍ମଙ୍କୁ ପ୍ରତିପାଦନ କରିଥାଏ, ଏହି ପ୍ରସଙ୍ଗରେ ଶ୍ରୀ ସୁଖଦେବ ନାରଦ ଏବଂ ଋଷି ନାରାୟଣଙ୍କ ସମ୍ବାଦ ଉପସ୍ଥାପନ କରୁଛନ୍ତି।

0: ଶୁଣୁଥିଲେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 443ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।
1: ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।

ବାହାରିଛି। ନୀତି ଅନୁସାରେ ରାଜ୍ୟ 30 ଜିଲ୍ଲା ଲାଗି 5 ସହରାଞ୍ଚଳ ଗ୍ୟାସ୍ ବିତରଣକାରୀ ସଂସ୍ଥାକେ ଅନୁମତି ଦିଆଯାଇଛି, ଯେଉଁଥିର ଜରିଆରେ ପାଖାପାଖି 2 ଲକ୍ଷ PNG ଘରୋଇ ସଂଯୋଗ ଆଉ 201

ସଂସ୍କୃତରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ବଲାଙ୍ଗୀର। ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ। 7:10 କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ ଶୁଣିବେ, ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଭକ୍ତିଗୀତ ଶୁଣିପାରିବେ 7:25। ଚାଷରହାଲ କାର୍ଯ୍ୟକ୍ରମରେ ଡାଳୁଅ ଧାନରେ କରାମାଳ ପରବର୍ତ୍ତୀ ଯତ୍ନ ସମ୍ପର୍କରେ ଶୁଣିବେ 7:35। 7:40 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର ପରବର୍ତ୍ତୀ ଭାଗ। ହିନ୍ଦୀ ଭକ୍ତିଗୀତ ଶୁଣିବେ 7:50। 8:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 8:45। 12:00 କାର୍ଯ୍ୟକ୍ରମ ପ୍ରଚାର କରିବୁ 11:00। ଏଥିରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। 12:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି। ଆଜି ଆଲୋଚନାର ବିଷୟ ସାଇ ପାରଞ୍ଜପେ। 12:20 ଶୁଣିବେ ଆଞ୍ଚଳିକ ଗୀତ। ଏନ୍ସିଆର୍ଟି ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବୁ 5:00। 5:30 ଯୁବବାଣୀ କାର୍ଯ୍ୟକ୍ରମରେ ସ୍ୱରଲିପି ପ୍ରଚାର କରିବୁ। କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। 7:02 ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ବଳୟ ରଞ୍ଜନ ମିଶ୍ର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରାକୃତିକ ଗ୍ୟାସ୍ ଭିତ୍ତିଭୂମି ବିକାଶ ପାଇଁ 5ଟି ପ୍ରମୁଖ ସଂସ୍ଥା ଦ୍ୱାରା 5,100 କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ ଦୁଇଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ବିକାଶର ସମୀକ୍ଷା, ସୃଷ୍ଟ ଆହ୍ୱାନଗୁଡ଼ିକର ଚିହ୍ନଟ ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେଉଛି। ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବିଭାଗୀୟ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁରୀ ଜିଲ୍ଲାସ୍ଥିତ କଳା, ସଂସ୍କୃତି ଏବଂ ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଟାକ୍ ସଂସ୍ଥାର ପୁରୀ ଚାପ୍ଟରର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗତକାଲି ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀର ସୁରକ୍ଷା ଦିଗରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଅତ୍ୟାଧୁନିକ ବୃହତ୍ କ୍ରୀଡ଼ା ପରିସର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ବ୍ଲକର ଜୟନଗର ଗ୍ରାମରେ 37 ଏକର ଜମିରେ ଏହି କ୍ରୀଡ଼ା ପରିସର ନିର୍ମିତ ହେବ। ଏଥିପାଇଁ 100 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ସୂରଜ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ରଥଖଳାଠାରେ ଜାରି ରହିଛି। ରଥର ମୋଟ 14ଟି ଚକ ମଧ୍ୟରୁ 8ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନୂଆ କାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରାଯାଉଛି। ଏଥିପାଇଁ 2.5 ମାସ ସମୟ ସୀମା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରଥ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳ କାଠ ସଂଗୃହୀତ ହୋଇଥିବାବେଳେ ଅବଶିଷ୍ଟ କାଠ କାମାକ୍ଷାନଗର ଜଙ୍ଗଲରୁ ଆସିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନକ୍ଷମ ଅଧିକାର ଆଇନ 2026 ସମ୍ପର୍କିତ ଏକ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ଜିଲ୍ଲା ଯୋଗାଣ ବିଭାଗ ସ୍ୱଷ୍ଟ କରିଛି। ଉପଭୋକ୍ତାମାନେ ଏଥିପାଇଁ ଅଯଥା ଆତଙ୍କିତ ନ ହେବା ଏବଂ ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ପିଜି କଳାବଜାରୀଙ୍କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ କହିଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା ବାର୍ତ୍ତା ନେଇ ଆଜି ମଧ୍ୟ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତ ବିକାର ସମସ୍ୟା, ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ଆସନ୍ତା 15 ତାରିଖରୁ ଆରମ୍ଭ ହେବ। 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପୂର୍ବାହ୍ନ 10:30ରୁ 2:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

0: ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ ଆଲୋଚନା କରିଛନ୍ତି ଡାକ୍ତର ବେଣୁଧର ଶତପଥୀ।
2: ଆଜି ହେଉଛି ମେ ମାସର 8 ତାରିଖ। ସାରା ବିଶ୍ୱରେ ଏହାକୁ ରେଡ୍କ୍ରସ ଦିବସ ରୂପେ ପାଳନ କରାଯାଉଛି। ତେବେ ଏହି ରେଡ୍କ୍ରସ ବିଷୟରେ ଆସନ୍ତୁ କିଛି ଜାଣିବା। ଦୈବ୍ୟ ଦୁର୍ବିପାକ ସମୟରେ ମନୁଷ୍ୟ ଯେତେବେଳେ ଡହଳ ବିକଳ ହେଉଥାଏ ସେହି ସମୟରେ ପହଞ୍ଚିଯାଏ ଗୋଟିଏ ଗାଡ଼ି ଯେଉଁଥିରେ ନାଲି ରଙ୍ଗର ଗୋଟିଏ ଛକ ଚିହ୍ନ ଥାଏ। ଏହି ରେଡ୍କ୍ରସ ଗାଡ଼ି ନିରାଶ ହୃଦୟରେ କେତେ ଯେ ଆଶା ଭରିଯିଏ ତାହା ଅନୁଭବ ହିଁ ଜାଣିପାରିବ। ତେବେ କାହିଁକି ଏମିତି ହୁଏ, କ'ଣ ଏହି ରେଡ୍କ୍ରସ? ରେଡ୍କ୍ରସ ହେଉଛି ଏକ ଆନ୍ତର୍ଜାତିକ ସଂସ୍ଥା, ସେବା ଯାହାର ଏକମାତ୍ର ମୂଳମନ୍ତ୍ର। ବିଶ୍ୱର କୋଟି ହୃଦୟ ଏକାଠି ହେବା ତ ଅସମ୍ଭବ କଥା, ମାତ୍ର ଏହା ସମ୍ଭବ ହୋଇପାରିଛି ଏକମାତ୍ର ବ୍ୟକ୍ତି ଦ୍ୱାରା, ଯାହାକୁ ଆମେ ରେଡ୍କ୍ରସର ଜନକ ବୋଲି କହୁ। ସେହି ଯୋଗଜନ୍ମା ହେଉଛନ୍ତି ଫ୍ରାନ୍ସ ବ୍ୟାସୀ ଜେନ୍ ହେନେରି ଡୁନାଣ୍ଟ। ତାଙ୍କର ଜନ୍ମଦିବସ ହେଉଛି ମେ 8 ତାରିଖ, ଯାହାକୁ କି ଆମେ ରେଡ୍କ୍ରସ ଦିବସ ରୂପେ ଆଜି ପାଳନ କରୁଛୁ। ଶ୍ରୋତା ବନ୍ଧୁ, ଆମେ ଟିକେ ପଛକୁ ଯିବା। 1869 ଜୁନ୍ 24 ତାରିଖ ଫ୍ରାନ୍ସ ଓ ଅଷ୍ଟ୍ରିଆ ମଧ୍ୟରେ ଏକ ଲୋମହର୍ଷଣକାରୀ ଯୁଦ୍ଧ ହୋଇଥିଲା ସଲଫେରିନୋ ସ୍ଥାନରେ। ତାହା ହେନେରି ଡୁନାଣ୍ଟଙ୍କ ଦୃଷ୍ଟିଗୋଚର ହେଲା। ଆହତ ସୈନିକମାନଙ୍କର ଆର୍ତ୍ତଚିତ୍କାର ତାଙ୍କ ମନରେ ଭାବାନ୍ତର ସୃଷ୍ଟି କଲା। ସେହି ଆହତ ସୈନିକମାନଙ୍କର ସେବା ପାଇଁ ଏକ ନିରପେକ୍ଷ ସେବା ଦଳ ଗଠନ କରିବା ଉଦ୍ଦେଶ୍ୟରେ ସେ ବିଶ୍ୱର ଦେଶମାନଙ୍କୁ ଆହ୍ୱାନ କଲେ। ମାନବିକତାର ଆହ୍ୱାନ ସଫଳ ହେଲା। 1863 ଅକ୍ଟୋବର 23 ତାରିଖରେ ଆନ୍ତର୍ଜାତିକ ରେଡ୍କ୍ରସ ସମିତି ଗଠିତ ହେଲା। ପରବର୍ତ୍ତୀ ସମୟରେ ଜେନେଭା କନଭେନ୍ସନ୍ ମାଧ୍ୟମରେ ବିଶ୍ୱର ସମସ୍ତ ରାଷ୍ଟ୍ରମାନଙ୍କର ଦ୍ୱାରା ଏହା ସ୍ୱୀକୃତ ହେଲା। ଏହା ହିଁ ରେଡ୍କ୍ରସର ଜନ୍ମ କାହାଣୀ। ବର୍ତ୍ତମାନ 160ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ରେଡ୍କ୍ରସର ସଭ୍ୟ ଅଟନ୍ତି। ଆମ ଦେଶରେ 1920 ଭାରତୀୟ ରେଡ୍କ୍ରସ ସୋସାଇଟି ଗଠିତ ହେଲା। ସ୍ୱାସ୍ଥ୍ୟସେବାରେ ରେଡ୍କ୍ରସ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହାର ସ୍ୱାସ୍ଥ୍ୟସେବାର ପରିସର ଅତ୍ୟନ୍ତ ବ୍ୟାପକ ଓ ଅନନ୍ୟ। ବନ୍ୟା ବାତ୍ୟା ଆଦି ଦୁର୍ବିପାକ ସମୟରେ, ମହାମାରୀ ଦୁର୍ଘଟଣା ଆଦି ସମୟରେ କ୍ଲିଷ୍ଟ ଜନତାଙ୍କର ସେବା ଓ ଥଇଥାନ ପାଇଁ ରେଡ୍କ୍ରସ ଆଗେଇ ଆସେ। ରକ୍ତ ସଂଗ୍ରହ କ୍ଷେତ୍ରରେ ରେଡ୍କ୍ରସର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଆମ ରାଜ୍ୟରେ 81 ରକ୍ତଭଣ୍ଡାର ମଧ୍ୟରୁ 56 ରେଡ୍କ୍ରସ ଦ୍ୱାରା ପରିଚାଳିତ। ରେଡ୍କ୍ରସ ଗରିବ ଓ ନିରାଶ ରୋଗୀମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥାଏ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ରେଡ୍କ୍ରସର ଭୂମିକା କିଛି କମ୍ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ କେତେଗୁଡ଼ିଏ ହସ୍ପିଟାଲ ଓ ଡିସ୍ପେନ୍ସରୀ ସ୍ଥାପନ କରିଛି। ଶାରୀରିକ ଓ ମାନସିକ କ୍ଷେତ୍ରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସହାୟ ନାମକ ଏକ ଅନୁଷ୍ଠାନ କେନ୍ଦ୍ରୀୟ ରକ୍ତଭଣ୍ଡାର ପରିସରରେ ଅବସ୍ଥାପିତ। ଦୁର୍ଘଟଣାଗ୍ରସ୍ତ ଓ ଜରୁରୀକାଳୀନ ରୋଗୀଙ୍କ ପାଇଁ ରେଡ୍କ୍ରସ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଇଥାଏ। ସ୍ୱାସ୍ଥ୍ୟ ସେବାର ଭୂମିକା ରେଡ୍କ୍ରସର ଏତିକିରେ ଶେଷ ହୋଇନାହିଁ। ସ୍କୁଲମାନଙ୍କରେ ଜୁନିୟର ରେଡ୍କ୍ରସ ଓ କଲେଜମାନଙ୍କରେ ୟୁଥ୍ ରେଡ୍କ୍ରସ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେବା ଧର୍ମରେ ଉଦ୍ବୁଦ୍ଧ କରାଯାଉଛି। ଦୁର୍ବିପାକ ସମୟରେ ଜରୁରୀକାଳୀନ ସେବା ଓ ପ୍ରାଥମିକ ଚିକିତ୍ସା ଇତ୍ୟାଦି ବିଷୟରେ ସେମାନଙ୍କୁ ତାଲିମ ଦିଆଯାଉଛି। ବିଭିନ୍ନ ରୋଗ ନିରାକରଣ ପାଇଁ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଆଗେଇ ଆସନ୍ତି। ସମୂହ ସ୍ୱାସ୍ଥ୍ୟର ରକ୍ଷା ପାଇଁ ରେଡ୍କ୍ରସ ଦୂଷିତ ପରିବେଶକୁ ମଧ୍ୟ ସଫା ରଖିବାରେ ପ୍ରଯତ୍ନ କରେ। ଆମର ବିସ୍ମୃତି ଓ ଅବହେଳା ବେଳେବେଳେ ମହାମାରୀକୁ ଆମନ୍ତ୍ରଣ କରି ଆଣେ। ଉଦାହରଣ ସ୍ୱରୂପ, ଆମେ ଭୁଲିଯାଉ ଯାତ୍ରା ବା ମେଳା ପରେ ଯାତ୍ରାସ୍ଥଳ କେତେ ଅପରିଷ୍କାର ହୋଇଯାଇଥାଏ। ସମୂହ ମୂର୍ତ୍ତି ବିସର୍ଜନ ପରେ ନଦୀ ପୋଖରୀ କେତେ ଦୂଷିତ ହୋଇଯାଏ। ସମସ୍ତେ ଭୁଲିଗଲେ ବି ରେଡ୍କ୍ରସ ମନେ ରଖିଥାଏ ଓ ସେଗୁଡ଼ିକୁ ସଫା କରିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ସେ ନେଇଯାଏ ଏବଂ ଏହିଭଳି ସମୂହ ସ୍ୱାସ୍ଥ୍ୟ ରକ୍ଷା କରେ। ଶ୍ରୋତା ବନ୍ଧୁ, କହି ବସିଲେ ସରିବନି, ରେଡ୍କ୍ରସ ଜନ୍ମ ନେଲା ହେନେରି ଡୁନାଣ୍ଟଙ୍କ ମାନସରୁ, ଯୁଦ୍ଧଭୂମିରୁ। ଆହତ ସୈନିକଙ୍କର ସେବା କରୁ କରୁ ସେ ଏବେ ମାନବ ଜାତିର ସର୍ବାଙ୍ଗୀନ ସେବା ଯୋଗାଇବାକୁ ତତ୍ପର। ଶାରୀରିକ, ମାନସିକ, ପାରିବାରିକ, ପାରିପାର୍ଶ୍ୱିକ, ସାମାଜିକ ଦୁଃଖ ଦୁର୍ଦ୍ଦଶା ଯାହା ବା କୁହନ୍ତୁ, ଏବେ ଆପଣ କୁହନ୍ତୁ ନା, ଏହି ରେଡ୍କ୍ରସ ସଂସ୍ଥା ବିଶ୍ୱବ୍ୟାପୀ ମାନବ ସେବାର ଏକ ଆନ୍ଦୋଳନ ସୃଷ୍ଟି କରିନେଇ କି? ସେହି ଅମରାତ୍ମା ହେନେରି ଡୁନାଣ୍ଟଙ୍କ ଜନ୍ମଦିବସ ଆମେ ପାଳନ କରୁଛେ। ତେବେ ମୋର ଏଠି କହିବା କଥା, ଆମର ଚିନ୍ତା ଓ ଚେତନା କେବଳ ଜନ୍ମଦିନ ପାଳନ ଭିତରେ ସୀମିତ ନ ରହୁ। ଯଦି ଆମର ଚେତନା ଭିତରେ ରେଡ୍କ୍ରସର ନୀତି ଓ ଆଦର୍ଶ ପ୍ରବେଶ କରିପାରିଲା, ତେବେ ତାହା ହେବ ସେ ଅମର ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ ଆଲୋଚନା କରିଥିଲେ ଡାକ୍ତର ବେଣୁଧର ଶତପଥୀ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ. ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ. ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ. ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା. ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍. ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍. ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ହାସଲ କରିବା ପରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାରେ ବିଜେପି ବିଧାୟକମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ। ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ ଏନ୍ ରବି ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଆସନ୍ତାକାଲି କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଶପଥ ଗ୍ରହଣ କରିବେ। ସୂଚନା ଅନୁଯାୟୀ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଆବଶ୍ୟକୀୟ ପ୍ରଶାସନିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ଏବଂ ଆବଶ୍ୟକତା ଅନୁଯାୟୀ ପ୍ରୟୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିସର ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସହଯୋଗ ଅଧୀନରେ ଇଣ୍ଡିଆ ଏଆଇ ଏବଂ ଆଇସିଏମ୍ଆର୍ ବାୟୋମେଡିକାଲ ଗବେଷଣା କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ କରିବେ। ସାଉଦି ଆରବ ନିଜର ଘାଟି ଏବଂ ଆକାଶ ସୀମାକୁ ଆମେରିକୀୟ ସାମରିକ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ। ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ଯୋଜନାକୁ ପରିତ୍ୟାଗ କରିଛନ୍ତି। ଆମେରିକା ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଫ୍ରିଡମ୍ ଅଭିଯାନ ବାଧାପ୍ରାପ୍ତ ହୋଇଛି। ଶ୍ରୀ ଟ୍ରମ୍ପ ଇରାନ୍ ସହିତ ସାମ୍ପ୍ରତିକ ଆଲୋଚନାକୁ ବହୁତ ଭଲ ବୋଲି ବର୍ଣ୍ଣନା କରି କୂଟନୀତି ଉପରେ ଧ୍ୟାନ ଦେଇଛନ୍ତି ଏବଂ କହିଛନ୍ତି ଏହାଦ୍ୱାରା ଏକ ସ୍ଥାୟୀ ଚୁକ୍ତି ସମ୍ଭବ ହୋଇପାରିବ। ଇରାନ୍ ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର 14 ସୂତ୍ରୀ ପ୍ରସ୍ତାବର ସମୀକ୍ଷା କରୁଛି। ତେହେରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରେଗାଛି ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି। ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ୱାଶିଂଟନ୍ ପକ୍ଷରୁ ଇରାନ୍ର ମତାମତକୁ ଅପେକ୍ଷା କରାଯାଇଛି। ଆମେରିକା ମଧ୍ୟସ୍ଥତାରେ ଗତମାସ 17 ତାରିଖରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲ୍ ବୁଧବାର ଦିନ ବେରୁତ୍ର ଦକ୍ଷିଣ ଉପନଗରରେ ବୋମାମାଡ଼ କରି ଲେବାନନ୍ର ରାଜଧାନୀ ଉପରେ ପ୍ରଥମ ଆକ୍ରମଣ କରିଛି। ଦକ୍ଷିଣ ଲେବାନନ୍ରେ ହାରୁବ୍ ସହରରେ ଇସ୍ରାଏଲ୍ର ଏକ ବିମାନ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ 3 ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍ ଆକ୍ରମଣରେ ଏକ ମସ୍ଜିଦ୍ କ୍ଷତିଗ୍ରସ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ 220ରୁ ଅଧିକ ହିଜବୁଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆବୁଧାବିରେ ଭାରତ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, ସଂଯୁକ୍ତ ଆରବ ଏମିରେଟ୍ସ ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମି ଏବଂ ଫ୍ରାନ୍ସର ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜେନେରାଲ୍ ମାର୍ଟିନ୍ ବ୍ରିଏନ୍ସ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନି ଦେଶ ସେମାନଙ୍କର ସହଭାଗିତାକୁ ସୁଦୃଢ଼ କରିବା ଏବଂ ସ୍ୱଷ୍ଟ ସମୟସୀମା ସହିତ ଏକ ରୋଡ୍ମ୍ୟାପ୍ ଉପରେ କାମ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଶ୍ରୀ ମିଶ୍ରୀ ନିବେଶ ସହଯୋଗ ବିଷୟରେ ଆଲୋଚନା କରିବାକୁ ମୁବାଦଲା ନିବେଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାଲଦୁନ୍ ଅଲ୍ ମୁବାରକଙ୍କୁ ମଧ୍ୟ ଭେଟିଥିଲେ। ଗତକାଲି ବୈଦେଶିକ ସଚିବ ଭାରତ ୟୁଏଇ ରଣନୈତିକ ସହଭାଗିତା ସମୀକ୍ଷା କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମିଙ୍କ ସହିତ ଆଲୋଚନା କରିଥିଲେ। ଉଭୟ ପକ୍ଷ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ଫିନ୍ଟେକ୍,

ସ୍ୱାସ୍ଥ୍ୟ ଶିକ୍ଷା ସଂସ୍କୃତି ଏବଂ ଲୋକ ସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି ବୈଦେଶିକ ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃୟାରୀରେ ଆବୁଧାବିର ଯୁବରାଜ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ନବସୃଜନ ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ ସାଇବର ସୁରକ୍ଷା ଢାଞ୍ଚା ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା ଡକ୍ଟର ସିଂ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି ସେ କହିଛନ୍ତି ଭିଏତନାମରୁ ପ୍ରାୟ ଦଶ ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି ଡକ୍ଟର ଭୁଆଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି ସେ କହିଛନ୍ତି ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ୍ କହିଛନ୍ତି ଉଭୟ ଦେଶ ଅତୀତରେ ପାରସ୍ପରିକ ସହଯୋଗ ସହିତ ଅନେକ ଆହ୍ୱାନ ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି ରାଷ୍ଟ୍ରପତି ତୋ ଲାମ୍ କହିଛନ୍ତି ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି ସେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ ଶ୍ରୀ ଫଡ଼ନବିସ୍ କହିଛନ୍ତି ଆଜିର ବିଶ୍ୱ ଭୂ ରାଜନୈତିକ ଅସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା 6 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି ପୂର୍ବରୁ ସାମ୍ବିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରୁଥିଲା ଏଥର ସାମ୍ବିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି 2015 ମସିହାରେ ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ ଓ ଉତ୍ପାଦନ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି କାର୍ଯ୍ୟକ୍ଷମ ବ୍ଲକଗୁଡ଼ିକ ଘରୋଇ ଖଣିଜ ଉତ୍ପାଦନ ବୃଦ୍ଧି କରିବା ମୁଖ୍ୟ ଶିଳ୍ପ ପାଇଁ କଞ୍ଚାମାଲ ସୁରକ୍ଷା ସୁଦୃଢ଼ କରିବା ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଆଇପିଏଲ୍ କ୍ରିକେଟରେ ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି ବର୍ଷା ଯୋଗୁଁ 19 ଓଭର ମ୍ୟାଚ୍ ଖେଳାଯାଇଥିଲା ପ୍ରଥମ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 19 ଓଭରରେ 3 ୱିକେଟ୍ ହରାଇ 209 ରନ୍ ସ୍କୋର କରିଥିଲା 213 ରନ୍ର ଡିଏଲ୍ଏସ୍ ସଂଶୋଧିତ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭରରେ 6 ୱିକେଟ୍ ବିନିମୟରେ 203 ରନ୍ କରିବାକୁ ସକ୍ଷମ ହୋଇଥିଲା ମିଚେଲ୍ ମାସ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା ଆଜିର ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ

0: ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ। ପ୍ରଥମ ଶିଳ୍ପୀ ଭିକାରୀ ଚରଣ ବଳ, ପୁରାତନ ରଚନା।

0: ସୁବୁଦ୍ଧିଙ୍କ ରଚନାରୁ ଶିଳ୍ପୀ ଥିଲେ ଶ୍ୟାମମଣିଦେବୀ। ଓଡ଼ିଆ ଭକ୍ତିଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଭିକାରୀ ଚରଣ ବଳ ଓ ଶ୍ୟାମମଣିଦେବୀ। ଆକାଶବାଣୀ ବଲାଙ୍ଗୀର ଚାଷରହାଲ କାର୍ଯ୍ୟକ୍ରମରେ ଶୁଣନ୍ତୁ ଆଲୋଚନା ଡାଳୁଆ ଧାନରେ କରାମଡ଼ ପରବର୍ତ୍ତୀ ଯତ୍ନ ସମ୍ପର୍କରେ। ଉପସ୍ଥାପନା କୀର୍ତ୍ତନ ଦୀପ, ପ୍ରଯୋଜନା ମନୋଜ କୁମାର ପୂଜାରୀ।
1: ଗଲା ଚାଷ ବାସରେ ଆମେ କରା ମାଡ଼ ଠାନୁ ଧାନକେ କେନ୍ତା କରି ରକ୍ଷା କର୍ମା ସିଏ ଉପରେ ଆମେ ଭିନେ ଭିନେ କଥା ମାନେ ହଉଥିଲା। ଯେନ୍ଟାକି ବାଉଁଶ ଲାଟରେ କେନ୍ସି ଜାଗାରେ ଯଦି କରା ମାଡ଼ ହେଇଛେ ସେଟାକେ ଫେର୍ ଘା ଗଜ ମାନକେ ଆମେ ଠିଆ କର୍ବାର୍ ଲାଗି ଚେଷ୍ଟା କର୍ମା। ତାର୍ ବାହାରେ କିଛି ଫଙ୍ଗି ସାଇଡ଼୍ ଦେମା। ଫଙ୍ଗି ସାଇଡ଼୍ ଦେଲେ କାଣା ହେବା, ଗଜ ଯେନ୍ ଥଣ୍ଡାର ପ୍ରଭାବ ପଡ଼ିଥିବା ରୋଗ ଲାଗି ନେଇପାରେ। ତାର୍ ପରେ ଆମେ ଫେର୍ କିଛି ଗଜକେ ସଲକାବାର୍ ଦରକାରୀ ଅଛି। କାହିଁକିରି ଗଛ ଯେତେବେଳେ କରା ମାଡ଼ ପାଇକିରି ଶକ୍ତି ହରେଇ ଦେଇଥିବା ବୋଇଲେ ଗଛକେ ଆମେ ଫେର୍ ଗା ଶକ୍ତି ମାନେ କେନ୍ତାକିରି ଆସ୍ବା, ଗଛର ଫେର୍ ଗା ଚାଲଚୁଲ ଆଗର ଭଲିଆ ତାର ପୂର୍ବା ଅବସ୍ଥାକେ କାଁ କେନ୍ତା କରି ପଲେଇ ଆସିପାର୍ବା ସେଟା ଆମ୍କେ କର୍ବାକେ ପଡ଼୍ବା। ସେଥିର୍ଲାଗି ଆମେ ଏମିନୋ ଏସିଡ଼୍ ହଉ କିମ୍ବା ସି ୱିଟ୍ ହଉ, ଏମିନୋ ଏସିଡ଼୍ ହଉ କିମ୍ବା ସି ୱିଟ୍ ହଉ, ଇଟା ଲିଟରେ ପାଣି 3-5 ml ହିସାବେ ମିଶେଇକିରି ଥରେ ଘା ସ୍ପ୍ରେ କରିଦେମା। ଆଗ ତ ଆମେ ଥରେ ତ ଗୋଟେ ଫଙ୍ଗିସାଇଡ଼୍ ଦିଆ ହେଇଛେ, ତାର୍ ପରେ ଆମେ କିଛି ଭିଟାମିନ୍ ଏମିନୋ ଏସିଡ଼୍ ଯେନ୍ଟାକି ଗଛକେ କେତେ ନା କେତେ ଶକ୍ତି ଦେଇକିରି ମଜବୁତ କର୍ବା, ମାନେ ଗଛ ଯେତ୍କି ଶକ୍ତି ହରେଇଥିବା ଫେର୍ ଘା ଫିରି ଆସିପାର୍ବା। ଆର୍ ଗୋଟେ ହେଲା ସି ୱିଟ୍, ଯେନ୍ଟା ହଉ ଗୋଟେ ଏମିନୋ ଏସିଡ଼୍ ଦିଆ ହଉ କି ସି ୱିଟ୍ ଦଉଁ, ଯେନ୍ଟା ହଉ ଗୋଟେ ଦେଇଦେଲେ ଇଟା ବଢ଼ିଆ ହିସାବରେ ଗଛକେ ଫେର୍ ଘା ଆମେ ଫେର୍ ଘା ତାର ପୂର୍ବ ଅବସ୍ଥାକେ ଆନିପାର୍ମା। ତାର୍ ପରେ ଆର୍ ଗୋଟେ ମୁଖ୍ୟ କବାର ହଉଛେ, ଗଛକେ ତ ଦେଖୁନ୍ ଆମେ ରୋଗର ମାନେ ଯେନ୍ ଜାଗାରେ କରା ମାରିଛେ ରୋଗ ନେଇ ଲାଗ୍ବାର୍ ଲାଗି ଗୋଟେ ପ୍ରତିକାର କଲା, ଗଛକେ ସଲକାବାର୍ ଲାଗି ଗଛକେ ଭଲ ଶକ୍ତି ଫିରି ଆସ୍ବାର୍ ଲାଗି ଗୋଟେ ବ୍ୟବସ୍ଥା କଲା। ତାର୍ ପରେ 5-7 ଦିନ ପରେ ନିହାତି ହିସାବରେ ଗୋଟେ ହଲକା ନାଇଟ୍ରୋଜେନ୍ ୟୁରିଆ ସାର୍ ଯେନ୍ଟା ବୋଲୁଛୁ, ଯେନ୍ଟାକି 8-10 kg ଖଣ୍ଡେ ଗୋଟେ ଏକରରେ, ଇଟାକେ ବି ଆମେ ଜମିରେ ଘାଇଟିକି ଆମେ ମାନେ ଦେଇ ଯଦି ଆମେ ପାରୁଛୁଁ ବୋଇଲେ ଗଜ ବି ସଲକିବାର ସାଙ୍ଗେ ସାଙ୍ଗେ ତାର ପୂର୍ବା ଅବସ୍ଥାକେ ଆର୍ ଟିକେ ଜୋର ହିସାବରେ ଆସିଥିସି। 5-7 ଦିନ ପରେ ହଲକା ହିସାବରେ ୟୁରିଆ କିଛି ଆମେ ଦେବାର ବ୍ୟବସ୍ଥା କର୍ବାର ନିହାତି ଦରକାର ପଡ଼ିଥିସି। କମ୍ ହିସାବରେ 5-6 kg ଖଣ୍ଡେ ହେଲେ ୟୁରିଆ ଆମେ ଦେବାର ସବୁଠାନୁ ବଢ଼ିଆ ହେ। ଏତ୍କି ଯଦି ଆମେ କରୁଛୁଁ ବୋଇଲେ ଗଜକେ ତାର ପୂର୍ବ ଅବସ୍ଥାକେ ଫିରେଇ ଆମେ ପାର୍ମା। ତାର୍ ବାହାରେ ଯଦି ଆମେ ଦେଖୁଛୁଁ ଯେ କ୍ଷତିର ଆକଳନ କେତେ କେତେ ହେଇଯାଉଛେ, କ୍ଷତି କେତେ କେତେ ବଢ଼ିଯାଇଛେ, ଯଦି ଆପଣ କୃଷି ବୀମା କରିଛନ୍ ବିଭାଗୀୟ ଅଧିକାରୀମାନଙ୍କର ସାଙ୍ଗେ ନିହାତି ଯୋଗାଯୋଗ କରିବେ। ଦେଖୁନ୍ ଜମିର ଫଟୋ ପୁରା ରଖ୍ବେ, ପାଖେ ଥିଲା କୃଷି ଅଧିକାରୀ ଆଜ୍ଞା ଯେନ୍ କମ୍ପାନୀରେ କରା ହେଇଛି ସେ ଜାଗାରେ ଆମେ କ୍ଲେମ୍ କର୍ମା, ଆମେ ଦାବି କର୍ମା ଯେ ଆମର ଧାନ ସବୁ ନଷ୍ଟ ହେଇଛେ ଆର୍ ଇଟା ସବୁ ତାର ବ୍ୟବସ୍ଥା କରିକିରି। ଯେହେତୁ ସରକାର ଇ ଜାଗାରେ ଚାଷୀ କମ୍ ପଇସା ପ୍ରିମିୟମ୍ ଦଉଛନ୍, ସରକାର ବାକି ସବୁ ପଇସା ଭରୁଛନ୍, ଯଦି କ୍ଷତି ହେଇଛେ ଆକଳନ କର୍ବାରଟା କମ୍ପାନୀ ହେଲା ବିଭାଗୀୟ ଅଧିକାରୀ ହେଲା ଏମାନଙ୍କର ନିହାତି ଦେବାର ଦରକାର ରହିଛି। ଖାଲି ଚାଷୀ ଯୋଗାଯୋଗ କର୍ବାର ଦରକାର, ଏଥିର୍ଲାଗି ଭିଡ଼ିଓ ହେଲା କି ଫଟୋ ହେଲା କି ସାଇଟ୍ରେ ବି ଯାଇକିରି ଯେନ୍ ସାଇଟ୍ରେ କରା ହେଉଛେ ଇନ୍ସୁରାନ୍ସ କ୍ରପ୍ ଇନ୍ସୁରାନ୍ସ କରାହେଇଥିବା ସେ ସାଇଟ୍ରେ ହେଲେ ଏଇଟାକେ ଅପଲୋଡ଼ କର୍ବାର ବ୍ୟବସ୍ଥା କର୍ବେ ଆର୍ ନିହାତି କ୍ଲେମ୍ କର୍ବେ। ଏତ୍କିଟା ଜିନିଷ୍ ଧାନକେ କରା ମାଡ଼ ହେଇଥିଲେ ନିହାତି ଧ୍ୟାନ ଦ।
0: ଚାଷରହାଲ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଲୋଚନା ଡାଳୁଆ ଧାନରେ କରାମାଡ଼ ପରବର୍ତ୍ତୀ ଯତ୍ନ ସମ୍ପର୍କରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ବଲାଙ୍ଗୀର, ଏଥର ଶୁଣନ୍ତୁ ହିନ୍ଦୀ ଭକ୍ତିଗୀତ। ପ୍ରଥମ ଶିଳ୍ପୀ ପୁରୁଷୋତ୍ତମ ଦାସ ଜଲୋଟା, ରଚନା କରିଛନ୍ତି ସୁର ଦାସ।

ଏଥରଶିଳ୍ପୀ ଶ୍ରୀକାନ୍ତ ଦାସ ଓ ଗୀତା ଦାସ, କଥାଚିତ୍ର ଅନ୍ଧ ଦୁନିଆ, ଗୀତ ରଚନା ନାଟ୍ୟ ଶ୍ରୀ ରଘୁନାଥ ମିଶ୍ର, ସଙ୍ଗୀତ ବାସୁଦେବ ରଥ।

ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଥିଲେ ଆପଣମାନେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ପ୍ରେମ ରୋଗ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର। ଗୀତିକାର ସନ୍ତୋଷ ଆନନ୍ଦ। ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ହିନ୍ଦୀ କଥା ଚିତ୍ର ଗୀତ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ସକାଳ 9ଟା ହେବାକୁ ଯାଉଛି, ପ୍ରଚାର କରୁଛୁ ବିବିଧ ଭାରତୀ କାର୍ଯ୍ୟକ୍ରମ।

ଗୀତ ହସର ଜୟପୁରୀ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ। ଏଥର ଗୀତ କଥାଚିତ୍ରରେ ମହେନ୍ଦ୍ର କପୁର ଓ ଲତା ମଙ୍ଗେସ୍କର।

ଗୀତ ରଚନା କରିଛନ୍ତି ସାହିଲ ଲୁଧିଆନବୀ, ସଙ୍ଗୀତ ରବି। ଏଥର ଆଖେ କଥାଚିତ୍ରରେ ଲତା ମଙ୍ଗେସ୍କର।

ଆପଣମାନେ ବାତାୟନ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ହସିନା ମାନ ଜାଏଗୀ, କଣ୍ଠଶିଳ୍ପୀ ମହମ୍ମଦ ରଫି ଓ ଲତା ମଙ୍ଗେସ୍କର, ଗୀତିକାର ଅଖତାର ରୁମାନୀ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ଗୀତ ରଚନା କରିଛନ୍ତି କାଇଫି ଆଜମି, ସଙ୍ଗୀତ ମଦନ ମୋହନ, କଥାଚିତ୍ର ହୀର ରାଞ୍ଝା, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

କାର୍ଯ୍ୟକ୍ରମର ଶେଷରେ ଗତଚିତ୍ର ହିରୋ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଓ ମନୋହର ଗୀତିକାର ଆନନ୍ଦ ବକ୍ସି ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ବାଦାୟନ କାର୍ଯ୍ୟକ୍ରମରେ ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

ଶ୍ରୋତା ବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜିର ଆମର ସାପ୍ତାହିକ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି। କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆରତୀ ପ୍ରଦର୍ଶିନୀ। ଶ୍ରୋତା ବନ୍ଧୁ, ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମଟିରେ ଆପଣମାନଙ୍କୁ ତ ଆମେ ଅନେକ ମହିଳାମାନଙ୍କ ସହିତ ପରିଚିତ କରାଇ ଦେଇଥାଉ, ଆହୁରି ବି ସେମାନଙ୍କ ବିଷୟରେ ଅନେକ ଜଣାଜଣା କଥା ମଧ୍ୟ କହିଥାଉ। ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ ଜାଣିବା ଯିଏକି ଆମ ଭାରତୀୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ଚିତ୍ରନାଟ୍ୟ ଲେଖିକା। ତାଙ୍କ ନାଁ ହେଉଛି ସାଇ ପାରାଞ୍ଜପେ। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆମେ ଏଇ ସୁନ୍ଦର ଗୀତଟି ଶୁଣିନେବା।

ରେଡିଓ ଷ୍ଟୁଡିଓ, ଥିଏଟର ମଞ୍ଚ, ଟେଲିଭିଜନର ପରଦା ଏବଂ ସିନେମା ହଲ୍ଗୁଡ଼ିକ ମଧ୍ୟରେ ସାଇ ପରାଞ୍ଜପେ ଏଭଳି ଭାବରେ କାହାଣୀଗୁଡ଼ିକୁ ଆକାର ଦେଇଛନ୍ତି ଯାହା ହୋଇଉଠିଛି ଅନ୍ତରଙ୍ଗ, ମାନବୀୟ ଓ ସ୍ଥାୟୀ। ତ ଶ୍ରୋତା ବନ୍ଧୁ, ଲୋକମାନଙ୍କ ସ୍ଥାନଗୁଡ଼ିକ ଏବଂ ସମ୍ପର୍କ ପ୍ରତି ତାଙ୍କର ଗଭୀର ସମ୍ବେଦନଶୀଳତା ପାଇଁ ପରିଚିତା ତାଙ୍କ କାର୍ଯ୍ୟ ପିଢ଼ି ପରେ ପିଢ଼ି ପ୍ରତିଧ୍ୱନିତ ହୋଇଚାଲିଛି। ସାଇ 1938 ମାର୍ଚ୍ଚ 19 ଲକ୍ଷ୍ନୌଠାରେ ଜନ୍ମଗ୍ରହଣ କରିଥିଲେ ଆଉ ତାଙ୍କ ପିତାଙ୍କ ନାମ ଥିଲା ୟୁରା ସ୍ଲେପ୍ଜବ୍ ଓ ମାତାଙ୍କ ନାମ ଥିଲା ଶକୁନ୍ତଳା ପାରଞ୍ଜପେ। ସ୍ଲେପ୍ଜବ୍ ଜଣେ ରୁଷୀୟ ଜେନେରାଲଙ୍କ ପୁଅ ଥିଲେ। ସେ ଜଣେ ଚିତ୍ରକର ଓ ମୂର୍ତ୍ତିକାର ଥିଲେ। ସାଇଙ୍କ ମା ଶକୁନ୍ତଳା 1930 ଏବଂ 1940 ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଜଣେ ଅଭିନେତ୍ରୀ ଭାବରେ ପରିଚିତା। ତାପରେ ସେ ଜଣେ ଲେଖିକା ଏବଂ ସମାଜସେବୀ ହୋଇଥିଲେ। ଭାରତୀୟ ସଂସଦର ଉଚ୍ଚ ସଦନ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଏବଂ 2006 ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ ତାଙ୍କର ସାମାଜିକ କାର୍ଯ୍ୟକଳାପ ପାଇଁ। ତେବେ ଶ୍ରୋତା ବନ୍ଧୁ, ସାଇଙ୍କ ଜନ୍ମ ପରେ ତାଙ୍କ ପିତାମାତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ତାଙ୍କ ମା ସାଇଙ୍କୁ ତାଙ୍କ ପିତା ସାର୍ ଆର୍ପି ପାରାଞ୍ଜପେଙ୍କ ଘରେ ଲାଳନ ପାଳନ କରିଥିଲେ, ଯିଏକି ଜଣେ ପ୍ରସିଦ୍ଧ ଗଣିତଜ୍ଞ ଏବଂ ଶିକ୍ଷାବିତ୍ ଥିଲେ। 1944 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଭାରତର ହାଇ କମିଶନର ଭାବେ ସେ କାର୍ଯ୍ୟ କରିଥିଲେ। ସାଇ ମଧ୍ୟ ଏହିପରି ବଢ଼ିଥିଲେ ପୁନେ ସହିତ ଭାରତର ଅନେକ ସହରରେ ଏବଂ କିଛି ବର୍ଷ ପାଇଁ ଅଷ୍ଟ୍ରେଲିଆର କାନବେରାରେ ଶିକ୍ଷାଗ୍ରହଣ ମଧ୍ୟ କରିଥିଲେ। ସାଇ ତାଙ୍କ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଲେଖିବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ କାହାଣୀ ଥିଲା ପରି। ପୁସ୍ତକ ଥିଲା ମୁଲାଞ୍ଚା ମେୱା ମରାଠୀରେ। ମାତ୍ର 8 ବୟସରୁ ତାଙ୍କର ଲେଖା ଆରମ୍ଭ ହୋଇଥିଲା। ଶ୍ରୋତା ବନ୍ଧୁ, ସାଇ 1963 ନୂଆଦିଲ୍ଲୀର ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ ହାସଲ କରିଥିଲେ। ସେ ପୁନେରେ ଅଲ୍ ଇଣ୍ଡିଆ ରେଡିଓରେ ଜଣେ ଘୋଷକ ଭାବରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ତାପରେ ଅଲ୍ ଇଣ୍ଡିଆ ରେଡିଓର ଶିଶୁ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ। ବର୍ଷ ବର୍ଷ ଧରି ପରାଞ୍ଜପେ ବୟସ୍କ ଓ ପିଲାମାନଙ୍କ ପାଇଁ ମରାଠୀ, ହିନ୍ଦୀ ଓ ଇଂରାଜୀରେ ନାଟକ ଲେଖିଛନ୍ତି ଆଉ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସାଇ ପରାଞ୍ଜପେ 6 ଫିଚର ଫିଲ୍ମ, 2 ଶିଶୁ ଚଳଚ୍ଚିତ୍ର ଏବଂ 5 ଡକ୍ୟୁମେଣ୍ଟାରୀ ଲେଖିଛନ୍ତି ଆଉ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସେ ପିଲାମାନଙ୍କ ପାଇଁ ଅନେକ ପୁସ୍ତକ ଲେଖିଛନ୍ତି ଆଉ ସେଥିମଧ୍ୟରୁ 6 ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ଜିତିଛନ୍ତି। ସାଇ ପରାଞ୍ଜପେ ଦିଲ୍ଲୀରେ ଦୂରଦର୍ଶନ ଟେଲିଭିଜନରେ ନିର୍ଦ୍ଦେଶକ କିମ୍ବା ପ୍ରଯୋଜକ ଭାବରେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ। ତାଙ୍କର ପ୍ରଥମ ଟିଭି ପାଇଁ ନିର୍ମିତ ଚଳଚ୍ଚିତ୍ର ଥିଲା ଦ ଲିଟିଲ୍ ଟିସପ୍। 1972 ତେହେରାନର ଇରାନରେ ଏସୀୟ ପ୍ରସାରଣ ୟୁନିୟନ ପୁରସ୍କାର ଜିତିଥିଲା। ସେହି ବର୍ଷ ପରେ ତାଙ୍କୁ ମୁମ୍ବାଇ ଦୂରଦର୍ଶନର ଉଦ୍ଘାଟନୀ କାର୍ଯ୍ୟକ୍ରମର ପ୍ରଯୋଜନା କରିବାକୁ ମନୋନୀତ କରାଯାଇଥିଲା। 1970 ସାଇ 2 ଚିଲଡ୍ରେନ୍ସ ଫିଲ୍ମ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ, ଯାହା ଭାରତ ସରକାରଙ୍କର ଏକ ସଂଗଠନ ଯାହାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ପାଇଁ ମୂଲ୍ୟଭିତ୍ତିକ ମନୋରଞ୍ଜନକୁ ପ୍ରୋତ୍ସାହିତ କରିବା ଏବଂ ସୁନିଶ୍ଚିତ କରିବା। ସେ ଚିଲଡ୍ରେନ୍ସ ଫିଲ୍ମ ସୋସାଇଟି

ସୋସାଇଟି ଅଫ୍ ଇଣ୍ଡିଆ ପାଇଁ 4ଟି ଶିଶୁ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯେଉଁଥିରେ ପୁରସ୍କାର ପ୍ରାପ୍ତ ଯାଦୁକା ଶଙ୍ଖ 1974 ଏବଂ ସିକନ୍ଦର 1976 ଅନ୍ତର୍ଭୁକ୍ତ। ହଁ ଶ୍ରୋତାବନ୍ଧୁ, ନିର୍ଦ୍ଦେଶକମାନଙ୍କର ଜୀବନୀ, ଆତ୍ମଜୀବନୀ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଚମତ୍କାର ଚିତ୍ରନାଟ୍ୟମାନ ସେ ପଢ଼ୁଥିଲେ, ଆଉ ସେହି ଚିତ୍ରନାଟ୍ୟଗୁଡ଼ିକ ତାଙ୍କୁ ବହୁତ ସାହାଯ୍ୟ କରୁଥିଲା ଲେଖିବା ପାଇଁ। ସାଇ ପାରାଞ୍ଜପେ ସବୁବେଳେ କୁହନ୍ତି ଯେ, ସମ୍ଭବତଃ ଗର୍ବର ସହିତ, ଯେ ମୁଁ ଜଣେ ପ୍ରଥମ ସ୍ତରର ଲେଖକ କିନ୍ତୁ ଦ୍ୱିତୀୟ ସ୍ତରର ନିର୍ଦ୍ଦେଶକ। ହଁ ଶ୍ରୋତାବନ୍ଧୁ, ସାଇ ପାରାଞ୍ଜପେ ତାଙ୍କ ମାଆଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ତାଙ୍କ ମାଆ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ। ଯେତେବେଳେ ଝିଅମାନେ କମ୍ ବୟସରେ ବିବାହ କରୁଥିଲେ ସେତେବେଳେ ସେ କେମ୍ବ୍ରିଜ୍ ଯାଇଥିଲେ ଓ ପରେ ସେ ଜେନେଭାରେ ଆନ୍ତର୍ଜାତିକ ଶ୍ରମ ସଂଗଠନରେ କାମ କରିଥିଲେ। ଫରାସୀ ଭାଷା ଶିଖିଥିଲେ ଓ ଜଣେ ଚମତ୍କାର ଭାଷାବିତ୍ ଓ ଲେଖିକା ମଧ୍ୟ ଥିଲେ। ପ୍ରଥମ ପୁସ୍ତକଟି ଯେତେବେଳେ ସାଇଙ୍କର 8 ବର୍ଷ ବୟସରେ ପ୍ରକାଶିତ ହୋଇଥିଲା ସେତେବେଳେ ସେ ଜାଣିପାରିନଥିଲେ ଯେ ଏତେ ସୁନ୍ଦର ଭାବେ ସେ ଲେଖିପାରୁଛନ୍ତି ବୋଲି। କିନ୍ତୁ ତାଙ୍କ ମା ପୂର୍ବରୁ ଜାଣିନେଇଥିଲେ, କାରଣ ସେ ସବୁବେଳେ ସାଇଙ୍କୁ କହୁଥିଲେ ଯେ କାହାଣୀଟିଏ କହିବାକୁ, ଆଉ ସାଇ ଅତି ସୁନ୍ଦର ଭାବେ କାହାଣୀଟିଏ ନିଜ ମନରୁ ଗଢ଼ିକି କହିଦେଉଥିଲେ। ଗୋଟେ ପରେ ଗୋଟେ କାହାଣୀ ତାଙ୍କର ମା କହୁଥିଲେ କହିବାକୁ, ଆଉ ସାଇ ଗୋଟେ ପରେ ଗୋଟେ କାହାଣୀ ଖୁବ୍ ଖୁସିର ସହିତ କହିଦେଉଥିଲେ। ସେଥିରୁ ତାଙ୍କର ମା ନିଶ୍ଚିତ ହୋଇଥିଲେ ଯେ ସାଇ ନିଶ୍ଚିତ ଭାବରେ ଜଣେ ସୁନ୍ଦର କାହାଣୀ ଲେଖିକା ହେବ। ଆଉ ସାଇଙ୍କର ମା ସବୁବେଳେ ତାଙ୍କୁ କହୁଥିଲେ ଯେ ତୁମେ ଖେଳିଯିବା ପୂର୍ବରୁ ପ୍ରତିଦିନ 3 ପୃଷ୍ଠା ଲେଖିକି ଯିବ, ଏହା ତୁମ ପାଇଁ ବାଧ୍ୟତାମୂଳକ। ସେତେବେଳେ ସାଇଙ୍କୁ ଭଲ ଲାଗୁନଥିବା ସତ୍ତ୍ୱେ ମଧ୍ୟ ସେ ଲେଖୁଥିଲେ, ଯାହାକି ସେ ଏବେ ଅନୁଭବ କରିପାରୁଛନ୍ତି ଯେ ମୋର ସେହି ଲେଖାଟି ଆଜି ସଫଳ ହୋଇପାରିଛି। ସାଇ ପାରାଞ୍ଜପେଙ୍କ ପ୍ରଥମ ଫିଚର ଫିଲ୍ମ ସ୍ପର୍ସ ଦ ଟଚ୍ 1980 ମୁକ୍ତିଲାଭ କରିଥିଲା। ଏହା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ 5ଟି ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଜିତିଥିଲା। ସ୍ପର୍ସ ପରେ ହାସ୍ୟ ଚଳଚ୍ଚିତ୍ର ଚଷ୍ମେ ବଦୁର 1981 ଏବଂ କଥା 1982 ପ୍ରକାଶ ପାଇଥିଲା। କଥା ହେଉଛି ଠେକୁଆ ଓ କଇଁଛର ଲୋକକଥା ଉପରେ ଆଧାରିତ ଏକ ସଙ୍ଗୀତମୟ ବ୍ୟଙ୍ଗ। ସେ ପରବର୍ତ୍ତୀ ସମୟରେ ଟିଭି ଧାରାବାହିକ ଆଡ଼ୋସ୍ ପାଡ଼ୋସ୍ 1984 ଏବଂ ଛୋଟେ ବଡ଼େ 1985 ନିର୍ମାଣ କରିଥିଲେ। ପାରାଞ୍ଜପେ ମରାଠୀ ନାଟକ ମାଜାଖେଲ ମାଣ୍ଡୁଦେ ପାଇଁ ନିର୍ଦ୍ଦେଶକ, ଲେଖକ ଓ କାହାଣୀକାର ଭାବରେ କାର୍ଯ୍ୟ କରିଥିଲେ। ଏହା 1986 ସେପ୍ଟେମ୍ବର 27 ଥାଣେର ଗଡ଼କରୀ ରଙ୍ଗାୟତରେ ପ୍ରଦର୍ଶିତ ହୋଇଥିଲା। ସାଇଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଜାତୀୟ ସାକ୍ଷରତା ମିଶନ ବିଷୟରେ ଆଙ୍ଗୁଠା ଛାପ 1988, ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ବିଷୟରେ ଦିଶା 1990, ପାପିହା ଫରେଷ୍ଟ ଲଭ ବାର୍ଡ 1993, ସାଜ 1997, ଚକାଚକ 2005, ଯାହାକି ପରିବେଶଗତ ସମସ୍ୟା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଶ୍ରୋତାବନ୍ଧୁ, ସାଇ ହମ୍ ପାଞ୍ଚି ଏକ ଚାୱଲ କି ପାର୍ଟିନା ଏବଂ ବେହେନା ନାମକ ସିରିଏଲ୍ ମଧ୍ୟ କରିଥିଲେ। ସେ ଯଶୱାଣ୍ଡି ଏବଂ ସାଖେ ସେଜାରି ଭଳି ଅନେକ ନାଟକ ଲେଖିଛନ୍ତି ଏବଂ ମଞ୍ଚସ୍ଥ ମଧ୍ୟ କରିଛନ୍ତି। ସାଇ ପାରାଞ୍ଜପେ ଅନେକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ହେଲ୍ପିଂ ହ୍ୟାଣ୍ଡ, ଟକିଂ ବୁକ୍ସ, କ୍ୟାପ୍ଟେନ୍ ଲକ୍ଷ୍ମୀ, ୱାର୍ନା ଅର୍କେଷ୍ଟ୍ରା ଏବଂ ପଙ୍କଜ ମଲ୍ଲିକ ଅନ୍ତର୍ଭୁକ୍ତ। 1993 ଫିଲ୍ମ ଡିଭିଜନ ପାଇଁ ମହାରାଷ୍ଟ୍ରର ଏକ ଛୋଟ ଗାଁରେ ମଦ ବିରୋଧୀ ଆନ୍ଦୋଳନ ଉପରେ ତାଙ୍କର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଚୁଡ଼ିଆନ୍ ସାମାଜିକ ପ୍ରସଙ୍ଗ ଉପରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। 2001 ପାରାଞ୍ଜପେ ପିଲାମାନଙ୍କ ପାଇଁ ଭାଗୋ ଭୂତ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। 2005 ଗୋଆରେ ଅନୁଷ୍ଠିତ ପ୍ରଥମ ଜାତୀୟ ଆନ୍ତର୍ଜାତୀୟ ମହିଳା ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କ ଚଳଚ୍ଚିତ୍ରଗୁଡ଼ିକର ସମୀକ୍ଷା କରାଯାଇଥିଲା ଏବଂ ଏଥିରେ ତାଙ୍କର ସର୍ବୋତ୍ତମ ଚଳଚ୍ଚିତ୍ରଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା। 2007 55ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଫିଚର ଚଳଚ୍ଚିତ୍ର ବର୍ଗରେ ସେ ଜୁରିର ନେତୃତ୍ୱ ନେଇଥିଲେ। ହଁ ଶ୍ରୋତାବନ୍ଧୁ,

2009 ମସିହା ଜୁଲାଇରେ ତାଙ୍କର ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଇ ମୁକ୍ତିଲାଭ କରିଥିଲା, ଯାହା ଦକ୍ଷିଣ ଏସିଆ କ୍ଷେତ୍ର ବିକାଶ ବଜାରରୁ ପ୍ରକାଶିତ ହୋଇଥିଲା, ଯାହା ବିଶ୍ୱ ବ୍ୟାଙ୍କ ଦ୍ୱାରା ପରିଚାଳିତ ଏକ ପଦକ୍ଷେପ ଥିଲା। 29 ମିନିଟ୍ର ଏହି ଫିଲ୍ମଟି ବିଶ୍ୱ ଏଡ୍ସ ଦିବସ 2009 ମସିହା ଡିସେମ୍ବର 1ରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। 2016 ମସିହାରେ ସେ ମରାଠୀ ଭାଷାରେ ଲିଖିତ ତାଙ୍କର ଆତ୍ମଜୀବନୀ ସାୟା ମାଝା କଲା ପ୍ରବାସ ପ୍ରକାଶ କରିଥିଲେ। ଏହାର ପଞ୍ଚମ ସଂସ୍କରଣ 2020 ମସିହାରେ ହୋଇଥିଲା। ପୁଣି ସେ ତାଙ୍କର ଆତ୍ମଜୀବନୀର ଇଂରାଜୀ ସଂସ୍କରଣ ଏ ପ୍ୟାଚୱାର୍କ କ୍ୱିଲ୍ଟ ଏ କୋଲେଜ ଅଫ୍ ମାଇ କ୍ରିଏଟିଭ୍ ଲାଇଫ୍ 2020 ମସିହାରେ ପ୍ରକାଶ କରିଥିଲେ, ଯେଉଁଥିରେ କି କିଛି ଅଧ୍ୟାୟ ପୁନଃ ଲେଖାଯାଇଛି। ଶ୍ରୋତା ବନ୍ଧୁ, ସାଇ ଚିତ୍ରଶିଳ୍ପୀ ଅରୁଣ ଜୋଗଲେକରଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଗୌତମ ଓ ଗୋଟିଏ ଝିଅ ୱିନି ଥିଲେ। ସାଇ ପାରଞ୍ଜପେ ଓ ଅରୁଣ ଜୋଗଲେକର 2 ବର୍ଷ ପରେ ଅଲଗା ହୋଇଯାଇଥିଲେ। ଅଲଗା ହେବା ପରେ ମଧ୍ୟ ଅରୁଣ ସାଇଙ୍କର ସ୍ପର୍ଶ ଏବଂ କଥାରେ ଅଭିନୟ କରିଥିଲେ। ସାଇ 1992 ମସିହାରେ ଅରୁଣଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବନ୍ଧୁ ଥିଲେ। ଆଉ ସେମାନଙ୍କର ପୁଅ ହେଉଛନ୍ତି ଗୌତମ, ଯିଏକି ମରାଠୀ ଚଳଚ୍ଚିତ୍ରର ଜଣେ ନିର୍ଦ୍ଦେଶକ ଏବଂ ଜଣେ ବୃତ୍ତିଗତ କ୍ୟାମେରାମ୍ୟାନ୍। ଆଉ ତାଙ୍କର ଝିଅ ହେଉଛନ୍ତି ୱିନି ପାରଞ୍ଜପେ, ସେ ଜଣେ ଶିକ୍ଷାବିତ୍ ଏବଂ ଗୃହିଣୀ। 1980 ମସିହାରେ ସାଇଙ୍କ ଝିଅ ୱିନି ସାଇଙ୍କର ଅନେକ ସିନେମା, ନାଟକ ଏବଂ ଟିଭି ଧାରାବାହିକରେ ଅଭିନୟ କରିଥିଲେ। ୱିନିଙ୍କ ସ୍ୱାମୀଙ୍କ ନାଁ ଅଭୟ ଓ ତାଙ୍କର 2 ସନ୍ତାନ ରହିଛନ୍ତି, ପୁତ୍ରର ନାଁ ଅବୀର ଓ ଝିଅର ନାଁ ଅନ୍ସୁନି। ସାଇଙ୍କ ପୁଅ ଗୌତମ ନାନା ପାଟେକରଙ୍କ ନିର୍ଦ୍ଦେଶିତ ପ୍ରହାରରେ ନାୟକ ଭାବରେ ଅଭିନୟ କରିଥିଲେ ଏବଂ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ସୁପରଷ୍ଟାର ହିରୋଇନ୍ ମାଧୁରୀ ଦୀକ୍ଷିତ।

ହଁ ଶ୍ରୋତା ବନ୍ଧୁ, ସାଇଙ୍କ ଦ୍ୱାରା ଦାନ କରାଯାଇଥିବା କାଗଜପତ୍ରଗୁଡ଼ିକରେ ମରାଠୀ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରଦର୍ଶିତ ଚଳଚ୍ଚିତ୍ର, ଟେଲିଫିଲ୍ମ, ଟେଲିପ୍ଲେ ଓ ମଞ୍ଚ ନାଟକ ଯେପରିକି ଚଲେ ଏକ ବାର ଫିର ସେ, ୱେଡିଂ ବେଲ୍ସ, ବିରୁଆ, ଧିକ୍ତମ୍ ଇତ୍ୟାଦିର ମୂଳ ଓ ହାତଲେଖା ଡ୍ରାଫ୍ଟ ଓ ସ୍କ୍ରିନ୍ ପ୍ଲେ ଅନ୍ତର୍ଭୁକ୍ତ। ତାଙ୍କ ଲେଖନୀରେ ଲୋକଜୀବନର ହାସ୍ୟ, ବ୍ୟଙ୍ଗ, ସ୍ନେହ ଏବଂ ସାଧାରଣ ମଣିଷଙ୍କ ଦୁଃଖ ସମାନ ଭାବରେ ଥାଏ। ସେ ଯେ କେବଳ ଜଣେ ଫିଲ୍ମ ଡାଇରେକ୍ଟର ନୁହେଁ, ସାଇ ଭାରତୀୟ ସମାଜର ସୂକ୍ଷ୍ମ ଅନୁଭୂତି, ମାନବୀୟ ସମ୍ପର୍କ, ନାରୀ ସୃଜନଶୀଳତା ଓ ସାମାଜିକ ଦାୟିତ୍ୱବୋଧର ପ୍ରତୀକ। ତାଙ୍କର ସିନେମା ଦେଖାଏ ଯେ ସରଳ କାହାଣୀ ମଧ୍ୟ ଗଭୀର ହୋଇପାରେ, ହାସ୍ୟ ମଧ୍ୟ ସତ୍ୟର ବାହକ ହୋଇପାରେ ଏବଂ ସମାଜ ପ୍ରତି ସଚେତନତା ଚଳଚ୍ଚିତ୍ରର ସବୁଠାରୁ ବଡ଼ ଶକ୍ତି ହୋଇପାରେ। ଶ୍ରୋତା ବନ୍ଧୁ, ସାଇ ଭାରତୀୟ ସିନେମାର ଏକ ସ୍ୱତନ୍ତ୍ର ନାମ। ସେ ଏମିତି ଜଣେ ନିର୍ଦ୍ଦେଶିକା ଯିଏକି ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ସାଧାରଣ ମଣିଷର ସୁଖ ଦୁଃଖ, ସମ୍ପର୍କ, ସଂଘର୍ଷ ଏବଂ ସ୍ୱପ୍ନକୁ ଖୁବ୍ ସରଳ କିନ୍ତୁ ଗଭୀର ଭାବରେ ଦେଖାଇଛନ୍ତି। ଏହି କାରଣରୁ ସେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ସମ୍ମାନିତ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ହୋଇ ରହିଛନ୍ତି। ତାଙ୍କ ଫିଲ୍ମରେ ଅନାବଶ୍ୟକ ଚମକ ନଥାଏ, କିନ୍ତୁ ଥାଏ ଜୀବନର ନିକଟତା। ଏହା ହିଁ ତାଙ୍କ କଳାର ସବୁଠାରୁ ବଡ଼ ଶକ୍ତି। ତାଙ୍କର ନାରୀଶ୍ୱର ଅତ୍ୟନ୍ତ ମୂଲ୍ୟବାନ। ଯେଉଁ ସମୟରେ ଚଳଚ୍ଚିତ୍ର ନିର୍ଦ୍ଦେଶନା ପ୍ରଧାନତଃ ପୁରୁଷଙ୍କ ହାତରେ ଥିଲା, ସେ ସେହି ପରିସରରେ ନିଜ ଦକ୍ଷତାର ଚିହ୍ନ ରଖିପାରିଥିଲେ। ତାଙ୍କ ସଫଳତା ଆଜିର ନାରୀ ନିର୍ଦ୍ଦେଶକମାନଙ୍କ ପାଇଁ ପଥ ପ୍ରଦର୍ଶନ କରୁଛି। ସାଇଙ୍କ ଦ୍ୱାରା ପ୍ରମାଣିତ ହେଲା ଯେ ସୃଜନଶୀଳତାର କୌଣସି ଲିଙ୍ଗ ନାହିଁ, ପ୍ରତିଭା, ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ଥିଲେ ସମାଜର କୌଣସି ସୀମାବନ୍ଧନ ଏକ କଳାକାରକୁ ରୋକିପାରେ ନାହିଁ। ଜଣେ କଳାକାର ଭାବରେ ସାଇ ସମାଜର ସମସ୍ତ ବର୍ଗର ବୟସ୍କ ଶିଶୁମାନଙ୍କ ପାଇଁ ଲେଖନୀରେ ଭାଷାର ସରଳତା ସହିତ ଚିନ୍ତାର ଗଭୀରତା ମିଳେ ଓ ତାଙ୍କର ମାନବିକତାକୁ ଆଉ ଅଧିକ ସ୍ପଷ୍ଟ କରେ। ଶ୍ରୋତା ବନ୍ଧୁ, ସମୟ ବଦଳି ଯାଇପାରେ, କିନ୍ତୁ ମଣିଷର ସମସ୍ୟା, ସ୍ୱପ୍ନ, ଆଶା, ନିରାଶା ଓ ସମ୍ପର୍କର ଜଟିଳତା ଏକ ହୋଇ ରହିଥାଏ। ଏହି ତଥ୍ୟକୁ ସାଇ ପରଞ୍ଜପେ ନିଜ ନିର୍ମାଣରେ ଖୁବ୍ ସୁନ୍ଦର ଭାବେ ଦେଖାଇଥିଲେ। ତେଣୁ ତାଙ୍କୁ ଭାରତୀୟ ସଂସ୍କୃତିର ଏକ ସୂକ୍ଷ୍ମ ଅବଲୋକନକାରୀ ଭାବରେ ମଧ୍ୟ ମନେ ରଖାଯିବା ଉଚିତ। ସମାଜରେ ଯେପରି ଆଜି ନାରୀ ସମାନତା, ସାକ୍ଷରତା, କାର୍ମିକ ଅଧିକାର ଏବଂ ସାଧାରଣ ଲୋକଙ୍କ ଜୀବନ ସମସ୍ୟା ଉପରେ ଅଧିକ ଆଲୋଚନା ହେଉଛି, ସେହି ପରିପ୍ରେକ୍ଷୀରେ ସାଇ ପାରାଞ୍ଜପେଙ୍କ ସୃଜନଶୀଳତା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଉଠେ। ତାଙ୍କ ଚିନ୍ତାଧାରା ଆମକୁ ଶିଖାଏ ଯେ କଳା କେବଳ ସୁନ୍ଦର ଛବି ନୁହେଁ, କଳା ହେଉଛି ସତ୍ୟର ସ୍ୱର। ଏହି ସତ୍ୟର ସ୍ୱର ହିଁ ସାଇଙ୍କୁ ଅମର କରିଦେଇଛି। ତାଙ୍କର ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ରଗୁଡ଼ିକ ହେଉଛି ସ୍ପର୍ଶ, ଚଷମେ ବଦୁର, କଥା, ଦିଶା, ପପିହା, ସାଜ ଇତ୍ୟାଦି। ତାଙ୍କର ସଂଗୃହୀତ ପୁସ୍ତକଗୁଡ଼ିକ ହେଉଛି ଅଲବେଲ, ସଖେ ସେଜାରି, ମାଞ୍ଝା ଖେଲ ମାଣ୍ଡୁଦେ, ଯଶବନ୍ତୀ ଏବଂ ଶିଶୁ ନାଟକଗୁଡ଼ିକ ହେଉଛି ନାନା ଫଡ଼ନାଭିସ, ଜାଦୁକା ଶଙ୍ଖ, ହର ଭାଲେଲିଆ ଖେଲିଆଞ୍ଚେ ରାଜା, ସେପ୍ଟିକା ସାପ, ପାଟେନା ଗ୍ରିଟ୍ ଇତ୍ୟାଦି। 2006 ଭାରତ ସରକାରଙ୍କ ତରଫରୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ଉପାଧି ସେ ପାଇଥିଲେ। 2017 ମହାରାଷ୍ଟ୍ର ଫାଉଣ୍ଡେସନ ସାହିତ୍ୟ ଏବଂ ସାମାଜିକ କାର୍ଯ୍ୟ ପୁରସ୍କାର, 2019 ଫର୍ଗୁସନ୍ ଗୌରବ ପୁରସ୍କାର, ଆହୁରି ମଧ୍ୟ 2025 ପଦ୍ମପାଣି ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରାପ୍ତ କରିଥିଲେ।

0: ଏହିପରି ଭାବେ ସାଇ ପରଞ୍ଜପେ ଭାରତୀୟ ସିନେମାରେ ଏକ ସୃଜନଶୀଳ ଓ ସମ୍ବେଦନଶୀଳ ଏବଂ ସାମାଜିକ ଭାବରେ ଦାୟିତ୍ୱଶୀଳ ନାମ ଭାବରେ ସଦା ସ୍ମରଣୀୟ ରହିବେ। ତାଙ୍କ ଜୀବନ ଓ କାର୍ଯ୍ୟ ଆଗାମୀ ପିଢ଼ି ପାଇଁ ନିଶ୍ଚିତ ଭାବରେ ପ୍ରେରଣାର ଏକ ଅମୂଲ୍ୟ ସ୍ରୋତ। ତାଙ୍କର କାର୍ଯ୍ୟ ଦର୍ଶାଏ ଯେ ସରଳତା, ଆନ୍ତରିକତା ଏବଂ ଜୀବନ ପ୍ରତି ନିବିଡ଼ ଧ୍ୟାନ ଏପରି କାହାଣୀ ସୃଷ୍ଟି କରିପାରେ ଯାହା ପିଢ଼ି ପରେ ପିଢ଼ି ସ୍ଥାୟୀ ହୋଇ ରୁହେ। ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଶୁଣିପାରିଲେ ସାଇ ପାରଞ୍ଜପେଙ୍କ ବିଷୟରେ। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ କାର୍ଯ୍ୟକ୍ରମଟି କେତେ ମାତ୍ରାରେ ଆପଣମାନଙ୍କର ମନଛୁଆଁ ହୋଇପାରିଛି ଆଉ ଆପଣମାନେ କେଉଁ ସବୁ ମହିୟସୀ ମହିଳାମାନଙ୍କ ବିଷୟରେ ଶୁଣିବାକୁ ଚାହୁଁଛନ୍ତି ସେ ବିଷୟରେ ନିଶ୍ଚିତ ଭାବରେ ମତାମତଟିଏ ଜଣାଇବେ। ଆମ ପାଖକୁ ମତାମତ ଦେବାର ସମସ୍ତ ଠିକଣା ତ ଆପଣମାନେ ଜାଣିଛନ୍ତି, ତେବେ ନିଶ୍ଚିତ ଭାବରେ ଆମ ପାଖକୁ ମତାମତ ଦେବେ ଓ ଆମମାନଙ୍କୁ ଉତ୍ସାହିତ କରିବେ। ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ଆରତୀ ପ୍ରିୟଦର୍ଶିନୀ, ନମସ୍କାର।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି। ଉପସ୍ଥାପନ କଲେ ଆରତୀ ପ୍ରିୟଦର୍ଶିନୀ ଓ ପ୍ରଯୋଜନା ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଆଞ୍ଚଳିକ ଗୀତ, କଣ୍ଠଶିଳ୍ପୀ ସଂଯୁକ୍ତ ପାତ୍ର, ଭୋଜରାଜ ପରୁଆଙ୍କ ରଚନା।

ଏଳକ ଗୀତ ଶୁଣୁଥିଲେ ଭୋଜରାଜ ପରୁଆଙ୍କ ରଚନାରୁ, ଶିଳ୍ପୀ ଥିଲେ ସଂଯୁକ୍ତ ପାତ୍ର। ଆକାଶବାଣୀ ବଲାଙ୍ଗୀର, ଦିନ 12:30 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ, ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ। ଇରାନ ପରମାଣୁ ଅସ୍ତ୍ର ହାସଲ ନ କରିବା ଲକ୍ଷ୍ୟ ନେଇ ଏକାଠି ହୋଇଛନ୍ତି ଆମେରିକା ଓ ୟୁରୋପୀୟ ସଂଘ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ଗୁଜରାଟର ସୋମନାଥ ମନ୍ଦିର ପରିଦର୍ଶନ କରିବେ। 1951 ମସିହାରେ ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପୁନରୁଦ୍ଧାରିତ ଏହି ମନ୍ଦିର ଉଦ୍ଘାଟନର 75ତମ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଦୈନିକ ଖବରକାଗଜରେ ଆଲେଖ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥ ମନ୍ଦିର ଭାରତର ସଭ୍ୟତା, ଶକ୍ତି ଏବଂ ସ୍ଥିରତାର ପ୍ରତୀକ। ବାରମ୍ବାର ପ୍ରତିବନ୍ଧକ ତଥା କ୍ଷତି ସହିବା ପରେ ବିଶ୍ୱାସ ଏବଂ ସଂସ୍କୃତି ଯେ ବଞ୍ଚି ରହିପାରିବ, ସୋମନାଥ ମନ୍ଦିର ଏହାକୁ ଦର୍ଶାଉଛି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। କିଛି ମାସ ମଧ୍ୟରେ ସୋମନାଥ ମନ୍ଦିର ସହିତ 2ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଏକ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀ ମୋଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଶ୍ୱାସ କରିଥିଲେ ଯେ ସୋମନାଥ ମନ୍ଦିର ପୁନଃନିର୍ମାଣ ଏକ ଜାତୀୟ କର୍ତ୍ତବ୍ୟ। ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ନେଇ ଆଜି ବିଜେପି ନବନିର୍ବାଚିତ ସଦସ୍ୟଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବଙ୍ଗଳା କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଯୋଗଦେବା ପାଇଁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଭିନ୍ନ ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶ୍ୱକବିଙ୍କ ଜୟନ୍ତୀ ଅବସରରେ ସମାରୋହରେ ସାଂସ୍କୃତିକ ପ୍ରଦର୍ଶନୀ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଯେପରି କେବେ ବି ପରମାଣୁ ଅସ୍ତ୍ର ହାସଲ କରି ନପାରେ ତାହା ସୁନିଶ୍ଚିତ କରିବା ପାଇଁ ଆମେରିକା ଏବଂ ୟୁରୋପୀୟ ୟୁନିୟନ୍ ଏକଜୁଟ୍ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ କହିଛନ୍ତି ଯେ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେନ୍ଙ୍କ ସହ ସେ ଟେଲିଫୋନ୍ ମାଧ୍ୟମରେ କଥା ହୋଇ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ନିଜ ଲୋକଙ୍କୁ ହତ୍ୟା କରୁଥିବା ଶାସକକୁ ପରମାଣୁ ଭଳି ସକ୍ଷମ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ବାର୍ତ୍ତାଳାପ ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ ଥିଲା।

ସ୍କଟଲ୍ୟାଣ୍ଡର ଟର୍ଣ୍ଣବେରିରେ ହୋଇଥିବା ବାଣିଜ୍ୟ ବୁଝାମଣା ଅନୁଯାୟୀ ଶୁଳ୍କ ହ୍ରାସ ଉପରେ ପ୍ରତିଶ୍ରୁତି ପୂରଣ କରିବାକୁ ସେ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ୟୁରୋପୀୟ ସଂଘକୁ

0: ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟରେ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ୍ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଙ୍କଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳ ଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
1: ବ୍ରୋଡକାଷ୍ଟର ହୋଇ ନାତେ ଯୋଉ ଇସ୍ତର କାର୍ଯ୍ୟକ୍ରମ ହମ କରତେ ହେଁ ଇସକା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ପହଞ୍ଚତା ହେ ଔର ୟେ ବହୁତ ବଡ଼ା ଉଦାହରଣ ହୋଗା।
2: ଦେଶଭର ମେ ଯୋ ହମାରେ 232 ମୁଖ୍ୟ କେନ୍ଦ୍ର ହେଁ ଉନ ପର ୟେ ଆୟୋଜନ ଇସ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହେ ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହେ ଉସ ଯୋଗଦାନ କୋ ସେଲିବ୍ରେଟ କର ରହେ ହେଁ।
0: ଚୀନର ହୁନାନ ପ୍ରଦେଶରେ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରାଦେଶିକ ରାଜଧାନୀ ଚାଙ୍ଗସା ନିକଟସ୍ଥ ଲିଉ ୟୁଆନ ସହରରେ ସୋମବାର ଦିନ ଏହି ବିସ୍ଫୋରଣ ଘଟିଥିଲା। ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣରେ 51 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳ ପାଇଁ ସମନ୍ୱିତ ତାଲିମର ଶୁଭାରମ୍ଭ କରିଛନ୍ତି। ଏହା ଭାରତର ପ୍ରାଥମିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଜନକୈନ୍ଦ୍ରିକ ଆତ୍ମବିଶ୍ୱାସୀ ସେବା ପ୍ରଦାନକାରୀରେ ପରିଣତ କରିବ। ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳଗୁଡ଼ିକ ପାଇଁ ସମନ୍ୱିତ ପ୍ରଶିକ୍ଷଣ, ବିକ୍ଷିପ୍ତ କ୍ଷେତ୍ରଗୁଡ଼ିକ ପାଇଁ ଏକୀକୃତ, ସଂରଚିତ ଏବଂ ଦକ୍ଷତା ପରିଚାଳିତ ଢାଞ୍ଚାରେ ନିର୍ଣ୍ଣାୟକ ପରିବର୍ତ୍ତନ ଆଣିବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ଗୋଷ୍ଠୀଗତ ଯୋଗଦାନ ଉପରେ ଦୃଢ଼ ଧ୍ୟାନ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସ୍ୱାସ୍ଥ୍ୟସେବା ଗୁଣବତ୍ତାରେ ଉନ୍ନତି ଆଣିବା, ଉଚ୍ଚସ୍ତରୀୟ ସୁବିଧା ଉପରେ ବୋଝ ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିବା ପାଇଁ ଏକ ତାଲିମପ୍ରାପ୍ତ ଏବଂ ଆତ୍ମବିଶ୍ୱାସୀ ପ୍ରାଥମିକ ସ୍ୱାସ୍ଥ୍ୟସେବା ମାନବ ସମ୍ବଳ ଆବଶ୍ୟକ। ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ। ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
3: Good afternoon. This is Akashvani and I am Valsa Williams with the Midday News. The headlines. West Bengal BJP Legislature Party to meet in Kolkata today to elect its leader. DRDO and Indian Air Force successfully conduct maiden flight trial of

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେଉଛି। ପୁରୀ ଟାଉନ୍ ହଲ୍ଠାରେ ଆୟୋଜିତ ହେଉଥିବା ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡକ୍ଟର ସମ୍ବିତ ପାତ୍ର, ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ ଓ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଏଥିରେ ନିୟମିତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବୋର୍ଡ ୱେବ୍ସାଇଟ୍ରେ ପଞ୍ଜୀକରଣ ପ୍ରକ୍ରିୟା କରିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବ୍ଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡର ୱେବ୍ସାଇଟ୍ bscodisha.ac.in ଉପଲବ୍ଧ ହେଉଛି। ପଶ୍ଚିମବଙ୍ଗରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ

ଆଦାୟ, ଜଳକର, ବସୁନ୍ଧରା ସ୍କୁଲ କଲେଜ ପଟ୍ଟା, ଘରବାଡ଼ି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ 23ଟି ସଂଶୋଧନ ମାମଲା ଏବଂ ବିଭିନ୍ନ କର ଆଦାୟ ସମ୍ପର୍କରେ ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ସୁଭଦ୍ରା ଶକ୍ତିକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣୀ ଗୃହକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକରେ ଯୋଗଦେଇ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଓ ଖୁରିଙ୍ଗା ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ 33% ସଂରକ୍ଷଣ ପ୍ରସଙ୍ଗରେ ଶୋଭାଯାତ୍ରାରେ ସଚେତନ କରାଯାଇଥିଲା। ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ 55.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣମାନେ ଏତେବେଳ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ ଯୋଗେ। ତା ଛଡ଼ା ପ୍ରସାରଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ କାର୍ଯ୍ୟକ୍ରମ ଉପଲବ୍ଧ ଏବଂ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟେପ୍ରେ ମଧ୍ୟ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଏଥର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣ ସମସ୍ତଙ୍କୁ ଆଜି ସନ୍ଧ୍ୟାର ସ୍ୱରଲିପି କାର୍ଯ୍ୟକ୍ରମକୁ। ଆଜି କାର୍ଯ୍ୟକ୍ରମର ଉପସ୍ଥାପନରେ ମୁଁ ଶୁଲ୍ଭା,
1: ଆଉ ମୁଁ ମୁକ୍ତିମୟୀ।
0: ଆଜି ଏଇ ନିଝୁମ ଝଡ଼ ବରଷାର ରାତିଟିକୁ ଲୋଟି ଦେଇଛି ତୋ ବିଛା ହୋଇଥିବା ପଣତ କାନିର ଅପଲକ ନେତ୍ର ମୋର ଚାହିଁଛି। ଅଲରା କେଶରାଶିର ସନ୍ଧିରେ ଝାଳି ମୁଝି ପଡ଼ିଥିବା

ତୋ ଦୁଇ ଆଖି ଅଭ୍ୟନ୍ତରକୁ ବୋହି ଚାଲିଥିବା ଅନନ୍ତ ସ୍ୱପ୍ନର ଗଙ୍ଗାକୁ। ସେ ଚପଳି ଚଞ୍ଚଳି ବି ଇସାରା ଇସାରାରେ କହିଦିଏ ବ୍ୟତୀତ ମନ ଅଗଣାର ଗହନ କଥା, ବାଙ୍କ ଚାହାଣିରେ ବତେଇ ଦିଏ ବିନ୍ଦାସ ପ୍ରେମ କରିବାର ଫର୍ମୁଲା, ଯୋଡ଼ି ଦିଏ ହୃଦୟରୁ ହୃଦୟକୁ ଏକାନ୍ତ କବିର କବିତା। ସେସବୁ ବେଳେବେଳେ ଚୁପଚାପ ନିରାପତ୍ତା ଅଭିମାନିନୀ ପ୍ରେମିକା, ସେ ଆଉ କେହି ନୁହେଁ, ସେ ମୋ ଆଖିର ନାୟିକା।

ଓଠ ସିନା ତୁମ ଲାଜେ ଭିଜିଯାଏ, ଆଖି କହେ କଥା କେତେ, ମନ ଭିତରର ବିରହନିଆକୁ ଜଣାଇ ଦିଏ ସେ ମୋତେ। ବିବେକ ହରାଇ ପ୍ରେମ କି କରିବ ଏହା ଭାବେ ତୁମ ଛାତି, ହେଲେ ମନ ଉଡ଼େ ପବନ ବେଗରେ, ମାନେ ନାହିଁ ଦିନ ରାତି। ସରମି ଯାଇ ଲତାଟେ ଭଳି ତୁମେ ସିନା ଲାଜେ ମୁରୁକି ହସ, ଜହ୍ନ ବି ପଡ଼ିବ ଫିକା ତୁମ ଆଗେ, ଦେଖି ତୁମ ଠାଣି ଆଉ ବେଶ। ଇତିହାସ ଆଜି ରହିଛି ବି ସାକ୍ଷୀ, ପ୍ରେମ ହୁଏ କି ଦୁଷ୍ଟ।

ମଣିଷ ମନ ମୋ ବିଚଳିତ ହୁଏ ଦେଖି ତୁମ ସୁନ୍ଦରତା, ହେଲେ ଶରୀରଠୁ ଆହୁରି ମଧୁର ଲାଗେ ତୁମ ପବିତ୍ରତା। ମନ ଓ ଶରୀର ସବୁକିଛି ତୁମେ ଦେଇଛ ମୋ ନାମେ ଲେଖି, ହେଲେ ଏହା ସତ, ସବୁଠୁ ସୁନ୍ଦର ଲାଗେ ମୋତେ ତୁମ ଆଖି। ହସ ଯଦି କେବେ ମୁହଁ ମୋଡ଼ି ଦିଏ ଆଖି ବୁଝିବାରେ ବ୍ୟଥା, ବହି ପଡ଼େ ତା କୋଣରୁ ଦି ଧାର, କହେ ସେ ଦି ଟୋପା କଥା।

ଢଳ ଢଳ ଆଖି ତୁମ ନିରୀହ ଚାହାଣୀ, ସ୍ୱର୍ଗରେ ଥିଲ ବୋଧେ ପରିଙ୍କର ରାଣୀ, ଆକାଶକୁ ଚିରି ସତେ ପଡ଼ିଛ କି ଝରି, ବୁକୁ ତଳେ ସାଇତିଛ ପ୍ରେମ ଅସୁମାରୀ, ଆସିଛ ଏ ଧରାଧାମେ ନେଇ ପ୍ରୀତିର ଡୋରି, ନିଜ ଆଡ଼େ ଟାଣି ନିଅ ନଜର ସବୁରୀ, ତୁମ ପ୍ରେମର ଜହ୍ନ ଆଲୁଅରେ ବତୁରି ଗଲିଣି ମୁଁ ଧୀରେ ଧୀରେ, ଅଧା ଅଧା ତୁମ ଗୋରା ଚାହାଣୀ ହୃଦୟେ ଲେଖୁଛି ଅଲେଖା କାହାଣୀ, ଭାରି ଚୁଲବୁଲି ତୁମ ନଖରା, ପ୍ରେମର ଇଶାରା ଜମା ବୁଝିନି।

ଯାହାପାଇଁ ଝୁରେ ଚଗଲା ଫଗୁଣ ବସନ୍ତ ଆଶୟ ଫେରି ପ୍ରତୀକ୍ଷାରେ ଥାଏ ପିଆସି ଶ୍ରାବଣ ପ୍ରେମର କଦମ୍ବ ଧରି ଏକା ଏକା ଭଲ ଲାଗେନି ମଳୟ ଗୋ ତୁମେ ପରଶି ଦେଇ ଲିଭି ଆସୁଥିବା ମନର ନିଆଁକୁ ଯାଅ ନା ଜଳେଇ ଦେଇ ଜଳି ଯାଇଛି ସେ କୁହୁଳି କୁହୁଳି ମନର ଅନ୍ଧାରୀ ମୂଳକେ ଆସନି ବରଷା ସେଇ ବନେ କେବେ ନାଚିନି ମୟୂର ଫୁଲକେ ପାରିନାହିଁ କେହି ସେ ନିଆଁ ଲିଭାଇ ଯାଅ ନାହିଁ ଆଉ ଜଳାଇ।

0: ଶ୍ରୋତାବନ୍ଧୁ, ଏଇ ତ ଥିଲା ଆଜି ସନ୍ଧ୍ୟାର ସ୍ୱରଲିପି କାର୍ଯ୍ୟକ୍ରମ। ଆଶା କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଆପଣମାନଙ୍କର ମନଛୁଆଁ ହୋଇପାରିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 7670001।
1: ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆମକୁ ଇମେଲ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ମେଲ୍ ଆଇଡ଼ିଟି ହେଲା airbalangir@gmail.com।
0: ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲୁ।
1: ନମସ୍କାର।

ଏ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ଗୋଟିଏ ଆଲବମ୍ ଗୀତ, କଣ୍ଠଶିଳ୍ପୀ ଅଭିଜିତ ଏବଂ ନିବେଦିତା, ଗୀତ ନିଜାମ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ ହିନ୍ଦୀ କଥାଚିତ୍ର ଗୀତ ସକାଳ 8:30 ଏବଂ 8:45 ଓଡ଼ିଆ କଥାଚିତ୍ର ଗୀତ। ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ସକାଳ 9:00। ବାତାୟନ କାର୍ଯ୍ୟକ୍ରମ ରହିଛି ଦିନ 11:00, ଦିନ 12:00 ଶୁଣିପାରିବେ ଗୀତ ଗଜଲ, କଣ୍ଠଶିଳ୍ପୀ ଜଗଜିତ ସିଂହ। ଏହା ପରେ ପରେ ଦିନ 12:30 ପୁଣି ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଏ ଥିଲା ଆମ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
0: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ କାର୍ଯ୍ୟକ୍ରମ ଉପଲବ୍ଧ।

ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଓଡ଼ିଆ ଭକ୍ତି ଗୀତ। କଣ୍ଠଶିଳ୍ପୀ ଅନୁରାଧ ପୌଡ଼ୱାଲ, ମହମ୍ମଦ ଅଜିଜ ଏବଂ ସାଥୀ। ଗୀତ ପଞ୍ଚାନନ ନାୟକ, ସଙ୍ଗୀତ ଅରୁଣ ପୌଡ଼ୱାଲ, ଦିଲୀପ ସେନ, ସମୀର ସେନ ଏବଂ ଆଦେଶ ଶ୍ରୀବାସ୍ତବ।

ଆପଣମାନେ ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ପ୍ରଚାର କରୁଛୁ କେତୋଟି ଆଞ୍ଚଳିକ ଗୀତ, କଣ୍ଠଶିଳ୍ପୀ ସୁନୀତି ବେହେରା। ପ୍ରଥମେ ଗୀତିକାର ପ୍ରଦୀପ ରଞ୍ଜନ ପାଣିଗ୍ରାହୀ।

ଆପଣମାନେ ଶୁଣୁଥିଲେ କେତୋଟି ଆଞ୍ଚଳିକ ଗୀତ। କଣ୍ଠଶିଳ୍ପୀ ଥିଲେ ସୁନୀତି ବେହେରା। ଗୀତଗୁଡ଼ିକୁ ରଚନା କରିଥିଲେ ପ୍ରଦୀପ ରଞ୍ଜନ ପାଣିଗ୍ରାହୀ ଏବଂ ଶିବଶଙ୍କର ପ୍ରଧାନ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ଏଥର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା, ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ନାମ ଘୋଷଣା କରିଛନ୍ତି। ସହ ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ହେଉଛି ଦ୍ୱିତୀୟ ଘର ସଦୃଶ, ପଶ୍ଚିମବଙ୍ଗରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝି କହିଛନ୍ତି।
1: ଓଡ଼ିଶା ଓ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ଭି ନହି ହେ। ହମାରା ଲୋକ କୋଲକାତା କୁ ଆପଣା ଦୁସରା ଘର ମାନତେ ହେ। ହମ ଦୋନୋ ରାଜ୍ୟ କି ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀ କୁ ସିର୍ଫ ଭକ୍ତି ନହି କରତେ ହେ, ଦିଲ ସେ ପ୍ୟାର କରତେ ହେ। ଅଗଲେ ଚଲକେ ମହାପ୍ରଭୁ କେ ଆଶୀର୍ବାଦ ସେ ହମ ଦୋନୋ ରାଜ୍ୟ ମେ ଓର ଭି ପ୍ୟାର ନିଶ୍ଚିତ ରୂପ ସେ ବଢ଼େଗା। ଇଏ ବିଜୟ ଯାତ୍ରା ମେ ହର ଏକ କାର୍ଯ୍ୟକର୍ତ୍ତା ସାମିଲ ହେ।
0: ଶ୍ରୀ ଅଧିକାରୀ ଆସନ୍ତାକାଲି ପଶ୍ଚିମବଙ୍ଗର

0: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅଙ୍ଗନୱାଡ଼ି କେନ୍ଦ୍ର, ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ବିଧାୟକମାନଙ୍କୁ ଚିଠି ଲେଖି ଶ୍ରୀମତୀ ପରିଡ଼ା ଅବଗତ କରିବା ସହ ଅଙ୍ଗନୱାଡ଼ି ଗୃହର ନିର୍ମାଣ ଓ ବିକାଶ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ଶେଷ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ଭାଗିଦାରୀ କରାଇବା ପାଇଁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ମାର୍ଚ୍ଚ 2025ରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି। ଏହା ସମସ୍ତଙ୍କ ପାଇଁ ଆବାସ ସଂକଳ୍ପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଯୋଜନା ଅଧୀନରେ ରାଜ୍ୟରେ ମୋଟ 24,625 ଘର ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ 23,464 ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ 5 ତାରିଖ ସୁଦ୍ଧା 3,134 ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ 2,008 ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ ସମସ୍ତ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ଶ୍ରୀ ବଶିଷ୍ଠ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ସମୟରେ ସହାୟତା ପ୍ରଦାନ କରିବା ସହ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସଚେତନତା ଶିବିର ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଶ୍ରୀ ବଶିଷ୍ଠ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ବର୍ଷା ଋତୁ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟ ପରିଚାଳନା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଖଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ। ସ୍ୱଚ୍ଛ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ଓ କଟକସ୍ଥିତ ଖପୁରିଆ କରତକଳକୁ ଆବଶ୍ୟକ କାଠ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟସେବା, ଔଷଧ ଯୋଗାଣ ଓ ଡାକ୍ତରଙ୍କ ଅଭାବକୁ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସମୟ ସରଣୀ, ବୁକିଂ କାଉଣ୍ଟର ଓ ସ୍ୱୟଂଚାଳିତ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଯେଉଁ ମିଟିଂ ହେଲା ସେଥିରେ ଆମର ବିଭିନ୍ନ ଷ୍ଟେକ୍ ହୋଲ୍ଡର ମାନେ ଥିଲେ, ସେମାନଙ୍କର ସମସ୍ତଙ୍କର ଆମେ ମତାମତ ନେଇଛୁ। ବିଭିନ୍ନ ଯେଉଁ ସମସ୍ୟା ଅଛି ସେମାନେ ସେମାନଙ୍କ ମତାମତ ଦେଇଛନ୍ତି, ଏବଂ ଏ ମତାମତ ନେବା ମଧ୍ୟ ବହୁତ ଜରୁରୀ ଥିଲା। ଏଥିପାଇଁ ଯେ ଯାହା ଯାହା ସମସ୍ୟା ଅଛି ତାକୁ ଏବେଠୁ ଆମେ ଯଦି ପ୍ରିପାରେସନ୍ କରିବା ତଦ୍ୱାରା ଆମର ଏହି ରଥଯାତ୍ରା ଅତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ ହେବ, ଏବଂ ଆମେ ଆଶା ରଖିବା ଆମେ ଏ ବର୍ଷ ରଥଯାତ୍ରାକୁ ଅତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ କରିପାରିବା।
0: ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି

0: ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆସନ୍ତାକାଲି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ ଏକୋଇଶ ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଆର୍ଥିକ ବର୍ଷରେ ମୋଟ 227 ଜଣଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କୌଶଳ ଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିଶୋର ଅବସ୍ଥାରେ ବିଭିନ୍ନ ପ୍ରକାର ସାଇବର ଅପରାଧିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ପିଲାମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର 16 ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର 16 ଥାନାରେ ଶିଶୁ ମଙ୍ଗଳ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ କିଶୋରମାନଙ୍କୁ ସାଇବର ଅପରାଧ ସୁରକ୍ଷା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ବିଭିନ୍ନ ବ୍ଲକରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁରଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟବଲ ଓ ବ୍ୟାଡମିଣ୍ଟନ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ର ପତନଠାରୁ ଏହା 1.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଟିଟିଲାଗଡ଼ରେ ଆଜି ଅପରାହ୍ନ 2:30 ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରେସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାନ୍ଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର କୁନାଙ୍ଗା ଯୋଗଦେଇ ସମାଜର ମଙ୍ଗଳ ପାଇଁ ରେଡ୍କ୍ରସ୍ ସହ ଯୋଡ଼ିହେବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସ୍ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆଜିର ପ୍ରସଙ୍ଗ ମାନବିକତା ପାଇଁ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସରିତା ସାହୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡୁନାନ୍ଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଏବଂ ଆଦର୍ଶ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ମାନବିକତା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ସ୍ମରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ହେନେରୀ ଡୁନାନ୍ ଆନ୍ତର୍ଜାତିକ କମିଟି ଗଠନ କରିଥିଲେ। କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିଥିଲା। ସଶସ୍ତ୍ର ହିଂସା, ଯୁଦ୍ଧ ପୀଡ଼ିତ ଏବଂ ଯୁଦ୍ଧବନ୍ଦୀଙ୍କ କଲ୍ୟାଣ ପାଇଁ ଏହି କମିଟି ନିରନ୍ତର ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଦିବସ ପାଳନର ବାର୍ତ୍ତା ରହିଛି ମାନବିକତା ପାଇଁ।

ଆବଶ୍ୟକତା। 1863 ମସିହାରେ ଆନ୍ତର୍ଜାତିକ ରେଡ୍କ୍ରସ୍ କମିଟି ଗଠନ କରାଯାଇଥିଲା। ସାଲଫାରିନ ଯୁଦ୍ଧରେ ଆହତ ହଜାର ହଜାର ସୈନିକଙ୍କୁ ହେନେରି ଡୁନାଣ୍ଟ ଏବଂ କିଛି ନିକଟସ୍ଥ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ବହୁ ଜୀବନ ରକ୍ଷା ପାଇଥିଲା। ହେନେରି ଡୁନାଣ୍ଟ ମେମୋରି ଅଫ୍ ସାଲଫାରିନୋ ନାମକ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି।

0: ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ରେଡ୍କ୍ରସ୍ ସୋସାଇଟି ମାନବବାଦୀ କାର୍ଯ୍ୟ ପାଇଁ 1917, 1944 ଏବଂ 1963ରେ ନୋବେଲ ପୁରସ୍କାର ପାଇଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। 1948 ମସିହାରୁ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1936 ମସିହାରେ ଓଡ଼ିଶା ରେଡ୍କ୍ରସ୍ ସ୍ଥାପିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟର ଯତ୍ନ, ପରିବାର ସଂଯୋଗୀକରଣ, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଶାନ୍ତି ଏବଂ ମୈତ୍ରୀଭାବ ବଜାୟ ରଖିବାରେ ରେଡ୍କ୍ରସ୍ ସୋସାଇଟି କାର୍ଯ୍ୟ କରିଥାଏ। 5C ଦୃଷ୍ଟିକୋଣ ଆଧାରରେ ରେଡ୍କ୍ରସ୍ ସୋସାଇଟି ଏହାର କାର୍ଯ୍ୟଶୈଳୀ ସମ୍ପାଦନ କରିଥାଏ। ସେଗୁଡ଼ିକ ହେଉଛି ଦୟାଳୁ ମନୋଭାବ, ସହଯୋଗୀ ସୃଜନଶୀଳ ବିଶ୍ୱସନୀୟତା ଏବଂ ଅଙ୍ଗୀକାରବଦ୍ଧତା, ଅନ୍ୟକୁ ଯତ୍ନ ଏବଂ ସମ୍ମାନର ସହ ସେବା ପ୍ରଦାନ କରିବା, ମିଳିମିଶି କାର୍ଯ୍ୟ କରିବା, ବିବିଧତା ଏବଂ ସହଭାଗିତାକୁ ଗ୍ରହଣ କରିବା, ନୂତନ ଚିନ୍ତାଧାରାରେ ଲୋକଙ୍କୁ ସେବା ପ୍ରଦାନ କରିବା, ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ ନିଜକୁ ଉତ୍ସର୍ଗ କରିବା ଆଦି ହେଉଛି ରେଡ୍କ୍ରସ୍ ସୋସାଇଟି ସଦସ୍ୟଙ୍କର କାର୍ଯ୍ୟପ୍ରଣାଳୀ। ଛାତ୍ରଛାତ୍ରୀଙ୍କୁ ରେଡ୍କ୍ରସ୍ର ଆଦର୍ଶ ଏବଂ କାର୍ଯ୍ୟକାରିତାରେ ସଂଶ୍ଲିଷ୍ଟ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଥାଏ। ଏଥିପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ୍ ଏବଂ ବିଦ୍ୟାଳୟମାନଙ୍କରେ ଜୁନିୟର ରେଡ୍କ୍ରସ୍ ବିଭାଗକୁ କାର୍ଯ୍ୟକ୍ଷମ କରାଯାଇଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ପ୍ରଦାନ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଏହି ବିଭାଗଗୁଡ଼ିକ ଦ୍ୱାରା ନିଶା ନିବାରଣ, ଚାରା ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଏବଂ ଏଚ୍ଆଇଭି ସମ୍ବନ୍ଧରେ ସଚେତନତା ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବାରେ ରେଡ୍କ୍ରସ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସିମିଆ ଏକ ରକ୍ତ ବିକାରଜନିତ ଶାରୀରିକ ସମସ୍ୟା। ଦେଶରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଥାଲାସିମିଆ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଉଛି। ଆକଳନ ଅନୁଯାୟୀ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ 2500 ଶିଶୁ ଥାଲାସିମିଆ ରୋଗ ସହ ଜନ୍ମଗ୍ରହଣ କରୁଛନ୍ତି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳୁଛି। ସଚେତନତା ବୃଦ୍ଧି ଦ୍ୱାରା ଏଭଳି ଯନ୍ତ୍ରଣାଦାୟକ ଜୀବନରୁ ସୁରକ୍ଷିତ ରହିବା ସମ୍ଭବ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମାନବିକତା ପାଇଁ ଏକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ। ଆପଣମାନେ କାର୍ଯ୍ୟକ୍ରମ

65 ଖଣ୍ କାଠର ଦରକାର ପଡ଼ୁଥିବାର ବେଲେ ଏହାଦେ ତ ରଥଖଳା ଆଉ ଖପୁରିଆ କରତ କଳକେ କାଠ ପହଞ୍ଚି ସାରିଛେ। ଇ ସମୟଥି ସୁରକ୍ଷା ବ୍ୟବସ୍ଥାକେ ତଦାରଖ କରିବା ଲାଗି ସିସିଟିଭି କ୍ୟାମେରା ଲଗାଯିବାର ସହିତ ସ୍ୱତନ୍ତ୍ର ସୁରକ୍ଷା ବଳ ଆଉ 220 ନୁ ଅତକା ଫୋର୍ସ ମୁତୟନ କରାଯିବାର ଲାଗି ପ୍ରସ୍ତୁତି କରାଯାଇଛେ। ବଡ଼ଦାଣ୍ଡ ଅର୍ ଗହଳି ଜାଗାମାନଙ୍କେ ସଫା ପିଇବାର ପାଇଁ ଯୋଗାବାର ଆଉ ଡ୍ରେନ୍ମାନଙ୍କର ସଫେଇ କାମ ମୂଲ ହୋଇସାରିଛେ। ରଥଯାତ୍ରା ବେଲ୍କେ ସ୍ୱତନ୍ତ୍ର ବସ୍ ଇଣ୍ଟରସେପ୍ଟର କ୍ରେନ୍ ଚଳାଚଳ କରବା। ବୈଠକଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ସାଂସଦ ବିଧାୟକ ଆଉ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଆଜିଠାନୁ ଫର୍ମ ପୂରଣ ପ୍ରକ୍ରିୟା ମୂଲ ହୋଇଛେ। ଏଥି ନିୟମିତ ଆଉ ଆଗର ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ଲାଗି ଅନ୍ଲାଇନ୍ ଥି ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଆଉ ବିଦ୍ୟାଳୟମାନଙ୍କୁ ଧାରି ସମୟ ଭିତରେ ବୋର୍ଡ ୱେବ୍ସାଇଟ୍ ଥି ପଞ୍ଜୀକରଣ କରବାରକେ ପରାମର୍ଶ ଦିଆଯାଇଛେ। ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ପରୀକ୍ଷା ଫଲ ବାହାରବା ଋତୁରୁ ଭିନ୍ ଭିନ୍ ବିଷୟଥି ଖାତାମାନଙ୍କର ଫେରଘା ଯାଞ୍ଚ ପ୍ରକ୍ରିୟା ଆଇବା 11 ସୋମବାର ଦିନ ମୂଲ ହେବା ବୋଲି ବୋର୍ଡ ତରଫୁ ବିଜ୍ଞପ୍ତି ବାହାରିଛେ। ଫି ବିଷୟଥି ସବଜେକ୍ଟିଭ ଆଉ ଅବଜେକ୍ଟିଭ ଖାତା ଫେରଘା ଯାଞ୍ଚ ଆର୍ ସେସବୁ ନକଲ ଦେବାର ଲାଗି ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ ଥି ଆବେଦନ କରବାରକେ ପଡ଼ବା। ଇସବୁଥି ନିୟମାବଳୀ ବୋର୍ଡ ୱେବ୍ସାଇଟ୍ www.bscodisha.ac.in ଥି ମିଳିପାରବା। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଆଉ କର୍ମଚାରୀମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକେ ସ୍ୱୀକୃତି ଦେବାର ଆଉ ରେଡ୍କ୍ରସ୍ ଆର୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡୁନାଟ୍ଙ୍କର ସମ୍ମାନ ଲାଗି ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ଫି ବଛର ମେ 8 ଭାରତ ନଈ ଦିବସ ପାଳନ କରାଯାଉଛି। 1920 ଦିଲ୍ଲୀ ନ ପହିଲା ଥର ଲାଗି ଭାରତୀୟ ରେଡ୍କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ଇ ବଛର ବିଶ୍ୱ ରେଡ୍କ୍ରସ୍ ଦିବସର ବାର୍ତ୍ତା ହେଉଛି ମାନବିକତା ଲାଗି ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ମାନବତାର ସେବାଥି ନିୟୋଜିତ ସ୍ୱୟଂ ସେବକମାନଙ୍କର ଚେଷ୍ଟା ଆର୍ ଅତୁଟ ପ୍ରତିବଦ୍ଧତାକେ ରେଡ୍କ୍ରସ୍ ଦିବସ ଅବସରରେ ପ୍ରଶଂସା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଗୋଟେ ସୁରକ୍ଷିତ ସମାଜ ଗଠନ ଲାଗି ଦୟା ଏକତା ଆର୍ ମାନବିକ ସେବା ଲାଗି ସାମୁହିକ ପ୍ରତିବଦ୍ଧତାକେ ବରକସ କରବାରକେ ଆହ୍ୱାନ ଦେଇଛନ୍। ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ନ ଗୋଟିଏ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାରକେ ଆଧାର କରିକରି ଛାତ୍ର ଜୀବନରୁ ଦେଶ ସେବା କରବାର ଲାଗି ଆଗ୍କେ ଆସବାରକେ ପରାମର୍ଶ ଦେଇଛନ୍। ଥାଲେସେମିଆ ରୋଗ ବାବଦେ ସଚେତନତା ବଢ଼ାବାର ଆଉ ପୀଡ଼ିତ ରୋଗୀମାନଙ୍କୁ ସହଯୋଗ କରବାର ଲକ୍ଷ୍ୟଥି ଫି ବଛର ଆଜିର ଦିନେ ବିଶ୍ୱ ଥାଲେସେମିଆ ଦିବସ ପାଳନ କରାଯାଉଛି। ଇ ବଛର ଇ ଦିବର୍ଷ ବାର୍ତ୍ତା ହେଉଛି ଦୂରିଆ ନାଇଁ ରହିକରି ରୋଗୀମାନଙ୍କୁ ଚିହ୍ନଟ କରବାର ଆଉ ସମର୍ଥନ ଦେବାର। ଥାଲେସେମିଆ ଗୋଟିଏ ରକ୍ତ ବିକାର ସମସ୍ୟା। ଦେଶରେ ଥାଲେସେମିଆ ରୋଗୀଙ୍କର ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ଆଉ ରାଜ୍ୟ ସରକାର ତା ନିରାକରଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ସାମାଜିକ ସଚେତନତା ଆର୍ ସାମୁହିକ ଚେଷ୍ଟା ଜରିଆ ଏହି ରୋଗକେ ନିୟନ୍ତ୍ରଣ କରିହେବା। ସମୟ ଜାନିକରି ପରୀକ୍ଷା ଆର୍ ପରାମର୍ଶ ଏ ରୋଗ ପ୍ରତିରୋଧି ବହୁତ ଜରୁରୀ ଆଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍। ଇ ରୋଗର କାରଣ ଆଉ ଚିକିତ୍ସା ବାବଦେ ଲୋକ ସଚେତନ କରବାର ଲାଗି ଆଜି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ ଥାଲେସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ସଚେତନତା କାର୍ଯ୍ୟକ୍ରମ ଆଉ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହ ନ ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକଟି ଯୋଗ ଦେଇକରି ଜିଲ୍ଲା ନ ଚାଲୁଥିବା ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପମାନଙ୍କୁ ଧାରି ସମୟ ଭିତରେ ଶେଷ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ଅବସରରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ ଆର୍ ସବୁ ଜିଲ୍ଲା ପରିଷଦ ସଭ୍ୟମାନେ ଯୋଗ ଦେଇଥିଲେ। ଦକ୍ଷିଣ ଆଣ୍ଡାମାନ ସାଗରନ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଲୟ ଆହୁରି ଘନୀଭୂତ ହୋଇକରି ଆଇବା 12-13 ବେଲ୍କେ ଲଘୁଚାପର ରୂପ ନେଇପାରେ। ଆଇବା 24 ଭିତରେ ରାଜ୍ୟର ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଆଇବା 2-3 ଭିତରେ ରାଜ୍ୟ ସବୁନୁ ଜହ ତାପମାତ୍ରା 2-4 ତକ ବଢ଼ବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଆକଳନ କରାଯାଇଛି। ସେସେ ମୁଖ୍ୟ ଖବର ଫେରଘାଏ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଇବାକାଲ ଶପଥ ନେବେ ବିଜେପି ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ବିକାଶଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରବାର ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ଜୋର ଆଉ ଦକ୍ଷିଣ ଆଣ୍ଡାମାନ ସାଗରନ ସୃଷ୍ଟି ହୋଇଛେ ଘୂର୍ଣ୍ଣିବଲୟ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି. ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ. ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା. କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍. ଦେଶର ସୁରକ୍ଷା ବ୍ୟବସ୍ଥା ସୀମାରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ. ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି. ପଶ୍ଚିମବଙ୍ଗରେ ବିଜେପି ସଂସଦୀୟ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀ ନିର୍ବାଚିତ ହୋଇଛନ୍ତି. ଏଥିସହିତ ସେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି. ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ନେବାର କାର୍ଯ୍ୟସୂଚୀ ରହିଛି. ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ବିଜେପି ଆସନ୍ତାକାଲି ପ୍ରଥମ ଥର ଲାଗି ସରକାର ଗଠନ କରିବ. ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ତଥା ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ. ଆଜି କୋଲକାତାଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ବିଧାୟକମାନେ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳର ନେତା ଭାବେ ମନୋନୀତ କରିଥିଲେ. ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି,
1: लगभग 8 प्रस्ताव और समर्थन प्राप्त हुए हैं और सभी प्रस्ताव और समर्थन एक ही नाम के मिले हैं. उसके बाद दूसरे नाम के लिए भी सबको समय दिया गया, पर्याप्त समय दिया गया, मगर कोई दूसरा नाम नहीं आया है. इसलिए केंद्रीय पर्यवेक्षक के रूप में मैं श्री शुभेंदु अधिकारी जी को पश्चिम बंगाल विधानमंडल दल के नेता के रूप में निर्वाचित घोषित करता हूं.
0: ଆଜିର ଏହି ସଂସଦୀୟ ଦଳ ବୈଠକରେ ବିଜେପି ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ. ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି,
2: 2011 में 3 सीट से आज की 200 पार हमारे लिए एक अविस्मरणीय यात्रा है. मुझे बहुत खुशी है पश्चिम बंगाल के लोग

0: ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଗୁଜରାଟର ସୋମନାଥ ମନ୍ଦିରର ପୁନରୁଦ୍ଧାରର 75ତମ ବର୍ଷ ପୂର୍ତ୍ତିକୁ ସୋମନାଥ ଅମୃତ ପର୍ବ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖ ଦିନ ଏହି ପର୍ବରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୁଜରାଟର କ୍ୟାବିନେଟ୍ ମନ୍ତ୍ରୀ ଜିତୁଭାଇ ଭାଗ୍ନି କହିଛନ୍ତି, ଏହି ପର୍ବର ଅଂଶସ୍ୱରୂପ ବିଭିନ୍ନ ସ୍ଥାନରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପରମ୍ପରାର ପ୍ରଦର୍ଶନ କରାଯିବ। ଏତଦ୍ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିବେଣୀ ହେଲିପ୍ୟାଡ୍ରୁ ବୀର ହମ୍ରେଜ୍ ଗୋହିଲି ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 1.5 କିଲୋମିଟର ଦୀର୍ଘ ରାସ୍ତାରେ ମେଗା ରୋଡ୍ ଶୋ କରିବାର କାର୍ଯ୍ୟସୂଚୀ ରହିଛି। ଏହି ରୋଡ୍ ଶୋରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭାଗାନି କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ କୁମ୍ଭାଭିଷେକ, ଧ୍ୱଜପୂଜା ଓ ମହାପୂଜା ସମ୍ପନ୍ନ କରିବେ। ଏହି ପରିପ୍ରେକ୍ଷୀରେ ସଦ୍ଭାବନା ପଡ଼ିଆଠାରେ ଆୟୋଜିତ ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରୁମେନ୍ ରାଡେଭ୍ ବୁଲ୍ଗେରିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ବୁଲ୍ଗେରିଆର ସଂସଦ ଆଜି ଏହି 62 ବର୍ଷ ବୟସ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏହି ପଦବୀ ପାଇଁ ନିର୍ବାଚନ କରିଛି। ସଂସଦରେ ଏଥିଲାଗି ଅନୁଷ୍ଠିତ ମତଦାନରେ 124ଟି ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିବା ବେଳେ 70ଟି ବିପକ୍ଷରେ ଯାଇଛି। 36 ଜଣ ସଦସ୍ୟ ଭୋଟଦାନରୁ ବିରତ ରହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷକ ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନ ଗମ୍ଭାରୀମୁଣ୍ଡା ପଞ୍ଚାୟତ ସ୍ଥିତ ଜାଗର ପଡ଼ିଆରେ ପାରମ୍ପରିକ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କର ଉନ୍ନତି ଓ ସମୃଦ୍ଧି କାମନା କରିଥିଲେ। ପାରମ୍ପରିକ ଭାବେ ହଳ ବଳଦ ସାହାଯ୍ୟରେ ଅତିଥିଗଣ ଚାଷ ଜମିରେ ଧାନ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାବେଶ କାର୍ଯ୍ୟକ୍ରମରେ ଅତିଥିଗଣ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରି କହିଥିଲେ କୃଷି ରଥର ଶୁଭାରମ୍ଭ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ,
3: ସେମାନଙ୍କ ପାଇଁ ଆଜିର ଦିନ ହଉଛି ଏକ ପ୍ରମୁଖ ଦିନ। ଏ ବର୍ଷର ଚାଷ ଆରମ୍ଭ କରିବେ, ପୃଥିବୀ ମାଙ୍କୁ ପୂଜା କରିବେ, ଇନ୍ଦ୍ର ଦେବତାଙ୍କଠୁ ଆରମ୍ଭ କରିକି ସମସ୍ତ ଦିବପାଳଙ୍କୁ ନମସ୍କାର କରିକି କହିବେ ଯେ ଭଗବାନ ଏ ବର୍ଷ ମାଟିକୁ ଶସ୍ୟ ଶ୍ୟାମଳା କର, ଏ ବର୍ଷ ମୋର ଉତ୍ପାଦନ ବଢ଼ାଅ।
2: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଯାତ୍ରୀବାହୀ ଡଙ୍ଗାର ଲାଇସେନ୍ସ ରହିଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପରିଧାନ, ଲାଇଫ୍ ବୟ ଆଦି ସୁରକ୍ଷା ସାମଗ୍ରୀ ସାଙ୍ଗରେ ନେଇ ଚିଲିକା ଭିତରକୁ ଡଙ୍ଗାରେ ଯାତ୍ରା କରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳ ବୈଶାଖୀ ଓ ଘୂର୍ଣ୍ଣିବାତ୍ୟା ଘଟୁଥିବାରୁ ଚିଲିକା ହ୍ରଦରେ ଯାତ୍ରୀବାହୀ ଡଙ୍ଗା ଓ ବୋଟ୍ ଚଳାଚଳ

0: ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ଆଗକୁ ଆସୁଥିବା ମୌସୁମୀ ବର୍ଷାର ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ଅଧିକ ରହିଛି। ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ପରିସରରେ ଗତ 24 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ କରାଟେ ପ୍ରତିଯୋଗିତା ସମାପନ ହୋଇଛି। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ 650 ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଆୟୋଜିତ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ସମୁଦାୟ 16ଟି ପଦକ ହାସଲ କରିଥିବା ବେଳେ ତନ୍ମଧ୍ୟରୁ 4ଟି ସ୍ୱର୍ଣ୍ଣ, 3ଟି ରୌପ୍ୟ ଓ 9ଟି କାଂସ୍ୟ ପଦକ ହାସଲ କରିବାରେ ସଫଳତା ଅର୍ଜନ କରିପାରିଛି। ବାଲୁଗାଁ ମହାବିଦ୍ୟାଳୟ ପରିସରସ୍ଥିତ ପଡ଼ିଆରେ ଗତ 24 ତାରିଖଠାରୁ ଆରମ୍ଭ ହୋଇ ଦୀର୍ଘ 5 ଦିନ ଧରି ଚାଲିଥିବା ଚିଲିକା ପୁସ୍ତକ ମେଳା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ତଟଦେଶରେ ଆୟୋଜିତ ଏହି ପୁସ୍ତକ ମେଳା ପାଠକ, ଲେଖକ, ପ୍ରକାଶକ ଓ ସାହିତ୍ୟପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବା ସହିତ ସାହିତ୍ୟ ସାଧନା ମାନବକୁ ଉଚ୍ଚ ମୂଲ୍ୟବୋଧ ଦେଇଥାଏ ବୋଲି କହିଛନ୍ତି।
1: ଭିନ୍ନ ଶ୍ରଦ୍ଧା ପ୍ରେମ ଅଛି, ସିଏ କୋଉଠି ନା କୋଉଠି ଆମ ସମସ୍ତଙ୍କୁ ଭିଡ଼ି ଆଣୁଛି ଏଇ ପୁସ୍ତକ ମେଳାକୁ। ଆସିବା ବିଭିନ୍ନ ବର୍ଗର ବହିକୁ ଦେଖିବା, ଖଣ୍ଡିଏ ବହି ତ ନେଇକି ଘରକୁ ଯିବା, ସେ ବହିଟିରେ କଣ ଅଛି ତାକୁ ତ ପଢ଼ିବା।
0: ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ବାଣପୁର ଓ ଚିଲିକା ମାଟିରେ ବହୁ ସାରସ୍ୱତ ସାଧକ ଜନ୍ମ ନେଇ ଏହି ମାଟିକୁ ମହିମା ମଣ୍ଡିତ କରିଛନ୍ତି ବୋଲି କହିଥିଲେ। ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି। ସ୍ଥାନୀୟ ମା ବରୁଣେଇ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫୋରମ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ 49 ଯୋଡ଼ିଙ୍କ ସାମୂହିକ ବିବାହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ 49 ଯୋଡ଼ି ବରକନ୍ୟାଙ୍କୁ ରୂପାର ମଙ୍ଗଳସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ। ତାଛଡ଼ା ଶ୍ରୋତାବନ୍ଧୁ, ଆପଣମାନେ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ www.prasarbharati.gov.in ଲାଇଭ୍ ରେଡ଼ିଓ ଷ୍ଟ୍ରିମ୍ରେ ମଧ୍ୟ କାର୍ଯ୍ୟକ୍ରମ ଉପଲବ୍ଧ ରହିଛି। ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ପ୍ରଚାର କରୁଛୁ ଆଜିର କ୍ଷେତ ଖଲା।

0: ବୋଇଲେ ପଢ଼େଇ ଗୋଟେ ପିନ୍ଧବାର କଥା
1: ନିହାତି ନିହାତି
0: ପାହାକେ ଯେନ୍ତା ଢାପି ହଉଥିବା
1: ତାର ସାଙ୍ଗେ ସାଙ୍ଗେ ଛତାଟେ ଧରିଲେ ବି କିଛି ଅସୁବିଧା କଥା ନାହିଁ ସେ ଯଦି ଚାଲି ଚାଲି କେନ୍କେ ଯାଉଛୁ
0: ହଏ ହଏ
1: ବୋଲେ ଛତାଟେ ନେଇକରି ବି ସାଙ୍ଗେ ଯିବାର କଥା ଆରୁ ଇହାଦେ ତ ଦେଖ ତରଭୁଜ ମିଲୁଛେ ତାପରେ କାକେରି ମିଲୁଛେ ଏନ୍ତା ଯେନ୍ ମିଲୁଛେ ପନିପରିବା ଏନ୍ତାଟାକେ ଆମେ ଅଧିକା ମାତ୍ରାରେ ଖାଇବାର ଦରକାର
0: ଦେଖ ଏଇଟା ସେ ପ୍ରକୃତି ମାତା ସବୁ ଜାଗର ସଜେଇକି ରଖିଥିସନ୍ ବାକିଟା ତାମାନେ ଯେନ୍ ଋତୁରେ ନିକେ ଯେନ୍ଟା ଦରକାର ମନୁଷ୍ୟମାନଙ୍କର ଲାଗି ଇ ଯେନ୍ ତରଭୁଜ କାଙ୍କେ ଯେନ୍ଥି ଇ ଯେନ୍ ଜଳୀୟ ଅଂଶ ଯହ କରିଥିସି
1: ହଏ ହଏ
0: ହଁ ବୋଇଲେ ଆମେ ତାର ମଜା ନେବାର କଥା ଆରୁ
1: ହଁ ବୋଇଲେ ଇହାଦେ ନିହାତି ହିସାବରେ ଟିକେ ତର୍କି କରି କରି ଆମକୁ ଚଲବାକେ ପଡ଼ବା
0: ହଏ
1: ଆର୍ ଖରାରେ ଯଦି ବଫୁ ଦେଖାମା ନାନୀ ବୋଇଲେ ନାଇଁ ହେଇପାରେ ଯଦି ଖରାରେ ବାହାରିଛୁ ଦିହ ମୁଡ଼ ଯଦି ଟିକେ ଖରାପ ଲାଗଲା ବୋଲେ ଗଜର ଛାୟା ଯଦି ଅଛେ ହେନ୍ତା ଜାଗାରେ ଟିକେ ବସିଦେବାର କଥା ଅତି ଯଦି ଖରାପ ଲାଗଲା ବୋଲେ ସାଙ୍ଗେ ସାଙ୍ଗେ ଡାକ୍ତରଖାନା କେ ଯିବାର ଦରକାର
0: ହଏ ହଏ ଆରୁ ଏଇଟା ତାମାନେ ସହି ଦେସି ନ ପଲେ ଯାଇସି ନ ବୋଲିକରି କେବେ ବି ନିକେ ସେ ଦୁଃସାହସିକ କାମ ନି କରବାର କଥା
1: ହଁ ଯେ କାଁ ବୋଲୁଥୁନି କି
0: କାଣା କହ
1: ଆଜି କାଁ ଦିନ କାଁ ବାର ହେଟା ଟିକେ ମନେ ପକଉଛ କି ନି
0: ହେଟା ସୋର ଅଛେ ଯେ ହେଟା ଧରିକରି ଆଇଛେ ଆଜିକା ପରେ ଶୁକ୍ରବାର ଆମର ଏଇଟା ମନୋରଞ୍ଜନୀ ବୋଲେ ଏଇଟା ପହିଲି କରି ଗୀତ ଗୋଟେ ଶୁଣମା ବୋଲୁଛ
1: ହଏ
0: ଶୁଣୁ ହେନ୍ତା ହେଲେ
1: ହଁ।

0: ନାନୀ
1: ହଁ ଭାଇ
0: ତମର ଆଡ଼େ କେନ୍ତା ଏ ଭିତରେ ବର୍ଷା ହେଲା
1: ଦେଖ ହେ ଯେନ୍ ଓଢ଼ୁ ପ୍ୟାନ୍ ଗୁଟେ ଅଧେ ନି ଦେଲା କେଁ
0: ହଁ
1: ଇଟା ଯଦି ଟିକେ ଜମିକେ ଜୁତି ଜୁତା ଜିଥିଲେ ନିକେ ବଢ଼ିଆ କିନି ଭାଇ
0: ଇହାଦେର ଜୋତ୍ କେ ସୁନାର ଜୋତ୍ ବୋଲିକିରି କୁହାଯାଏ
1: ହେଟା ତମେ କହିବ ବୋଲିକିରି ମୁଇଁ ଜାଣିଛେ ତମେ ସବୁବେଳେ କହିସ ଯେନ୍ ଓଢ଼ୁ ପ୍ୟାନ୍ ଦେଇଥିବା
0: ହଁ
1: ଆରୁ ଯଦି ଜୁତା ଜୁତି ଟିକେ କହି ଦେଇଥିବ ହେଟା କେ ସୁନାର ଜୋତ୍ ବୋଲସନ୍ ନାନି ବୋଲସ ତମେ ଇଟା ସୋର କରୁଥିସି
0: ଖାଲି କହିସି ନି ମୋର ଜମି ଯେତ୍କି ଥିଲା ଓଢ଼ୁ ପ୍ୟାନ୍ ପାଇଗଲା ଜୁତେଇ ଦେଇଛେ ସବୁ
1: ବଢ଼ିଆ ହେଇଛି
0: ବୋଲେ ଇହାଦେ ଯେନ୍ ଖରା ହେବା ଲଟା ପୁଟା ଯେନ୍ ଅଛେ ନଙ୍ଗଲ ତ ସେତାକେ ଉଖରେଇ ଦେଇଛେ ସବୁ ସାଫ ହେଇଯିବା
1: ଯେ ଇଟା ଗୋଟେ ବଢ଼ିଆ କଥା ଗୋଟେ କହିଲ ଯେ ଇ ଯେ ନଙ୍ଗଲ କଥା କହିଲ ଦେଖ ଆଜିକାଲି ସବୁ ଜାଗାରେ ମେସିନ୍ ଯୁଗ ନେଇ ହେଇଗଲାନ ସବୁ ତ ମେସିନ୍ ଥି ହେଇଯାଉଛେ କାମ ଚଲା ବାକି ଲାଗ୍ସି ବୋଲେ ତ ଘାଏ ଘାଏ ଭାବିଲେ ଇଟା ବାକି ନଙ୍ଗଲ କେ ଯେନ୍ତା ନିଜର ହିସାବରେ ଗୋଟେ ଚଲାବ ନି କେଁ ସେଟାର କାଇଛେ କହ ତ
0: ହଁ ଇହାଦେ ଧୀରେ ଧୀରେ ଦେଖ ଯେନ୍ ଆଗରୁ ବଲଦ ରଖୁଥିଲେ ପୋଡ଼ ରଖୁଥିଲେ ସେଟା କମି କମି ଆସଲାନ ତାର ଜାଗାରେ ଟ୍ରାକ୍ଟର ପଲେ ଆସଲା ଟ୍ରାକ୍ଟର ର ନଙ୍ଗଲ ପଲେ ଆସଲାନ ଯନ୍ତ୍ରପାତିର ବ୍ୟବହାର କରିକରି ଇହାଦେ ଚାଷକେ ଆଗକେ ନେବାକେ ପଡୁଛେ
1: ତାମାନେ କମ ସମୟଥି ଜହ କରି କବାର ଉସରେଇ ହଉଛି
0: ହଁ ବୋଲେ ଜୁତା ବୁହା କରିକରି ଜମିକେ ପୁରା ଆମେ ପ୍ରସ୍ତୁତ କରିଦେବାକେ ପଡ଼ବା ତାର ସାଙ୍ଗେ ସାଙ୍ଗେ ଯେନେ ଖତଖାର ଟିକେ କରବାର ଅଛେ ଆରୁ ବିଲମ୍ବ ନେଇ କରି କରି କ୍ଷେତ୍କେ ଖତଟା ଆଣିକରି ପକେଇ ଦେବାର ଦରକାର
1: ଯେନ୍ ଆଗରୁ ନେଇ କରୁଥିଲେ କେଁ ଆମର ଯେନ୍ ପୂର୍ବପୁରୁଷା ଯେନ୍ ଚଲି ଯାଇଥିଲା ଖରା ମାସ ହେଲେ ଖତ ଗାଡୁ ଖତ ବୁହିବେ ଜମିନ୍ଠି ପକାବେ ତାପରେ ସେଟାକେ ଝିଟି ଦଉଥିଲି ତାପରେ ଜୁତା ଜୁତି କରିଦେଲେ ଜମି ପୁରା ଚକାଚକ୍ ନେଇ କେଁ
0: ଖତ ମୁଠେ ଯଦି ପକେଇ ଦେଇଥିବ ବୋଲେ ସେଥିର ଯେନ୍ ଧାନଟେ ବାହାରିବା ଆର୍ ତାର ଯେନ୍ ଚଉଲ ମୁଠେ ବାହାରିବା ତାର ମଜା ନାଇଁ କହନ
1: ହେଟା ଦେଖିଦେଲେ ଜଣା ପଡୁଛି ଶାଗୁଆ ଗୋଲ ଗୋଲ ଦିଶୁଥିବା
0: ହଇ
1: ପୁରା କଲା ଝାଁ ଝାଁ ଦିଶି କରି ନି କେଁ ସେ ପାଏନ୍ ଲହଡ଼ା ମାରଲା ବାଗିର୍ ମାରୁଥିସି
0: ଧାନଟା ତ
1: ହଏ
0: ଯାର ପଦେ ଶୁନମା କେଁ
1: ଶୁନୁ

0: ଦେଖନ୍ ଆନି ଇ ଖରାରେ ଖାଲି ମନୁଷ୍ୟମାନଙ୍କର କଥା ଚିନ୍ତା କଲେ ନାଇଁ ହୁଏ। ଆମେ ଯେନ୍ ଗୃହପାଳିତ ପଶୁ ରଖିଛୁଁ, ଗାଏ ଦାମରୁ ଛେଲ ମେଢ଼ି କୁକୁରା ଚିମ୍ରା ସମକର କଥା, ଇମାନଙ୍କର ବି ଟିକେ ଯତ୍ନ ଆମକୁ କରବାକେ ପଡ଼ବା।
1: ଦେଖ ଇମାନେ ଆମର ଘରର ଝନେ ଝନେ ବାଗିଟା, ଆରୁ ଇମାନେ ଆମକୁ ପୁଷୁଛନ୍ ବାଗିଟା ବି।
0: ହଏ
1: ଦେଖ ଯାର ଘରେ ଛେଲ ଦିପଡ଼ ଥିବା ନିକେ ଅଭାବ ଅସୁବିଧା କେବେ ନି ହୁଏ ବୋଲସନ୍। ଆର ଗାଏ ଦାମର କଥା ଦେଖ, ଏଇଟା ସେ ଧନ ଜନ ଗୋପ ଲକ୍ଷ୍ମୀ ଯେନ୍ ବୋଲସନ୍ ନିକେ, ଏଇଟା ଯଦି ଗାଏ ଦାମର ଦିପଡ଼ ଥିବେ ବୋଲେ ଘର ପୁରୁତୁନୁ ବାଗି ଲାଗୁଥିସି।
0: ହଏ ହଏ ହଏ
1: ସେମାନଙ୍କର ଯତ୍ନ ଆମେ ନିହାତି ନେବାର କଥା ଇ ଖରା ସମୟ ଥି।
0: ହଁ ଆମେ ସେମାନଙ୍କୁ ଟିକେ ଥଣ୍ଡା ପାଣିର ଦେବାର ବ୍ୟବସ୍ଥା କର୍ମା,
1: ହଏ
0: କୁଇଟ କୁଣା ଟିକେ ଦେବାର ବ୍ୟବସ୍ଥା କର୍ମା, ନିହାତି ହିସାବେ ଗୁଧାମା, ଯେନେ ଗୁହାଲ କରିଛୁ ଗୁହାଲଟା ବି ଠିକ ହେବାର ଦରକାର। ନରିନିୟ ଖରା ଟାଏ ଟାଏ ପାଉଥିବା ବୋଲେ କାଁ କାମ ଦେବା, ବୋଇଲେ ଯେନ୍ତା ସିଧା ସୂର୍ଯ୍ୟ କିରଣ ଗୁହାଲକେ ନାଇଁ ପାଇବା, ସେଟାକେ ଟିକେ ଦେଖରେଖ କରବାକେ ପଡ଼ବା। ଆର୍ ଗୋଟେ କଥା ବହୁତଟେ ସମୟାନ ଦେଖବାକେ ମିଲ୍ସି ଯେ ଆମର ଏ ଅଞ୍ଚଲ ଥି ଯେନେ ଧରିନିଅ ଡାଲୁଆ ଚାଷ ନାଇଁ ହେବାର କି ପନିପରିବା ଚାଷ ବି କମ ହଉଛେ, ଗାଏ ଦାମୁରକେ ମେଲା ଢିଲା ଛାଡ଼ି ଦେସନ୍। ଯେତେ ସମ୍ଭବ ଗାଏ ଦାମୁରକେ ମେଲା ଢିଲା ନାଇଁ ଛାଡ଼ିକରି ନିଜର ଟିକେ ହାତେ ହାତେ ସେମାନଙ୍କୁ ରଖିକରି ଦେଖବାକେ ପଡ଼ବା।
1: ହଁ ଯେହେତୁ ଇହାଦେ ଦେଖ ଘାସ ଲଟା କିଛି ନି ମିଲି, ବିଜରେ ଚରି ବୁଲିକରି ନୁରି ଖୁଜିକରି କେତେ ହେଲେ ଖାଇବି।
0: ହଁ
1: ଆର୍ ସେମାନଙ୍କୁ ଆମେ ବର ଜାଗର ବ୍ୟବହାର କର୍ମା କର୍ମା, ତାଙ୍କର ଉପକାର ପାଇମା, ଆରୁ ଏନ୍ତା ସମୟକେ ସେମାନଙ୍କୁ ମେଲା ଛାଡ଼ିଦେମା ବିଜରିକୁ, ତାଙ୍କର ଖାଇବାର ବ୍ୟବସ୍ଥା ଟିକେ କରବାର କଥା, ଆରୁ ପିଇବାର ପାନ ଟିକେର ବ୍ୟବସ୍ଥା ଯେନ୍ତା କରିବି କରବାର କଥା।
0: ନିହାତି ନିହାତି
1: ଯେ ଆର୍ ଗୋଟେ ଶୁନୁ
0: ଶୁନମା।
1: ହଁ
0: ହଁ ନିହାତି ହିସାବେ

0: ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
1: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
0: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇ ଡି ହେଲା sdair.bolangir@gmail.com।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥର ରଖିଛୁ ଆପଣମାନଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ବିଶ୍ୱଜିତ ମହାପାତ୍ର, ଗୀତ ସରୋଜ ପଟ୍ଟନାୟକ, ସଙ୍ଗୀତ ଗୁଡ଼ଲି ରଥ।

ପରବର୍ତ୍ତୀ ଗୀତଟିରେ କଣ୍ଠଶିଳ୍ପୀ କୁମାର ବାପି ଏବଂ ଅଞ୍ଜଲି, ଗୀତ ପଞ୍ଚାନନ ନାୟକ, ସଙ୍ଗୀତ ବୈଦ୍ୟନାଥ ଦାସ।

ଏଥର କାର୍ଯ୍ୟକ୍ରମ ଶେଷରେ ଏମ୍ କେ ମୁକେଶଙ୍କ କଣ୍ଠରେ ଏହି ଗୀତଟି ମିଲନ ମହାପାତ୍ରଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ମାନିଗୋପାଳ।

ପ୍ରଚାର କଲୁ ଓଡ଼ିଆ ସୁଗମ ସଙ୍ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଆସନ୍ତୁ ଶୁଣିବା ତୁଳସୀ ରାମାୟଣ ଭାଗ 37।

କୈକେୟ ନରପତି ପ୍ରତାପ ଭାନୁ ପରମ ବିବେକୀ ନିଷ୍କାମ କର୍ମ ସୁଖ ଶାନ୍ତିରେ କାଳାତିପାତ କରୁଥାନ୍ତି ପ୍ରଜାକୁଳ ଦିନେ ଥାଟ ସାଜି ଅଶ୍ୱ ଚଢ଼ି ମୃଗୟାର୍ଥେ ବିନ୍ଧ୍ୟାଚଳର ଗଭୀର ଅରଣ୍ୟ ମଧ୍ୟରେ ପ୍ରବେଶ କଲେ ଶିକାର ସାରି କ୍ଳାନ୍ତ ହୋଇ ଫେରୁଥିବା ବେଳେ ବାଟରେ ଦୃଷ୍ଟିଗୋଚର ହେଲା ଏକ ବୃହଦାକାର ବରାହ ବରାହକୁ ଗୋଡ଼ାନ୍ତେ ଅନେକ ଦୂର ପରେ ଏକ ଅଗମ୍ୟ ଗିରିଗୁହା ମଧ୍ୟକୁ ପ୍ରବେଶ କଲା ବରାହ ଅରଣ୍ୟ ମଧ୍ୟରେ ମାର୍ଗ ଭୁଲିଲେ ରାଜା ଖେଦଖିନ୍ନ କ୍ଷୁଧା ତୃଷାରେ କାତର ହୋଇତ ହିଁ ମହାମନା ବ୍ୟାକୁଳେ ଖୋଜନ୍ତି ସରିତ ସରସି ମୂର୍ଚ୍ଛା ଗଲେ ଜଳ ବିନା।

ପ୍ରଜର କଲୁ ତୁଳସୀ ରାମାୟଣ ଭାଗ ଥିଲା 37 ଆକାଶବାଣୀ ବଲାଙ୍ଗୀର ଶ୍ରୋତବନ୍ଧୁ ଏଥର ଆସନ୍ତୁ ଶୁଣିବ ଭକ୍ତି ଗୀତଟିଏ ରେ ଦାସଙ୍କ ରଚନାରୁ କଣ୍ଠଶିଳ୍ପୀ ଚିତ୍ରା ସିଂ।

ଆପଣମାନେ ଶୁଣୁଥିଲେ ଚିତ୍ରା ସିଂଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ରେଦାସଙ୍କ ରଚନାରୁ। ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ଏଥର ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ ହିନ୍ଦୀ ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଜୁବିନ ନଦିଆଲ ଏବଂ ତୁଲସୀ କୁମାର, ଗୀତ ରଶ୍ମି ବିରାଗ ଏବଂ ରାହତ ଫତେ ଅଲି ଖାନ, ସଙ୍ଗୀତ ରାହତ ଫତେ ଅଲି ଖାନ ଏବଂ ତନିକ୍ସ ବାଗ୍‌ଚୀ।

ପ୍ରଚାର କଲୁ ହିନ୍ଦୀ ସୁଗମ ସଙ୍ଗୀତ ଆକାଶବାଣୀ ବଲାଙ୍ଗୀର। ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି FM ବ୍ୟାଣ୍ଡ 101.9 MHz ଯୋଗେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ବଲାଙ୍ଗୀର, ଏଥର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ରାମାୟଣର ସାତ କାଣ୍ଡ ମଧ୍ୟରୁ ଛଅଟି କାଣ୍ଡର ନାମତତ୍ତ୍ୱ ସୁବୋଧ୍ୟ। ଅଥଚ ସୁନ୍ଦରାକାଣ୍ଡ ନାମାଙ୍କନର ତାତ୍ପର୍ଯ୍ୟ ସାଧାରଣରେ କୌତୂହଳପ୍ରଦ। ଶ୍ରୀରାମଲୀଳାର ଏହି ପାବଚ୍ଛର ସରହଦରେ ସବୁକିଛି ଶ୍ରୀହୀନ, ବିଭତ୍ସ, ନିନ୍ଦନୀୟ ତଥା ଅପ୍ରୀତିକର। ଅସୁରୁଣୀଙ୍କ କୁତ୍ସିତ ବ୍ୟବହାରରେ ନିଜ ଜୀବନକୁ ଅପ୍ରାସଙ୍ଗିକ ମଣୁଛନ୍ତି ଜନକନନ୍ଦିନୀ। ରାବଣର ଖଳମତି ଏବଂ ପତି ବିଚ୍ଛେଦର ଦାରୁଣ ଦାବାନଳରେ ପତିତା ବୈଦେହୀ। ତେବେ ଏତେ ନିନ୍ଦନୀୟ ପରିବେଶ ମଧ୍ୟରେ କେଉଁ ସୌନ୍ଦର୍ଯ୍ୟର ଉପଚାର ଏହି ପର୍ଯ୍ୟାୟରେ? ସୁନ୍ଦର ପ୍ରକୃତି, ସୁନ୍ଦର ନୀଳ ସାଗରର ମୃଦୁ ଲହରୀ, ସୁନ୍ଦର ସ୍ୱଭାବ, ଶୁଦ୍ଧପୁତ ଚିତ୍ତରେ ଭକ୍ତଙ୍କ ଭକ୍ତି ଅର୍ଚ୍ଚନା ଓ ସାମର୍ଥ୍ୟ ପ୍ରଦର୍ଶନ, ସୁନ୍ଦର ସ୍ୱର୍ଣ୍ଣଲଙ୍କା, ବର୍ଣ୍ଣାଢ୍ୟ ପରିବେଶ, ସୁରୁଚି ସମ୍ପନ୍ନ ଅପରୂପ ଶୋଭାଶ୍ରୀ, ସୁନ୍ଦର ଅଶୋକବନ, ଉଦ୍ଦିଷ୍ଟ ବିଳାସୀର ଭୋଗ ଲାଳସା ଚରିତାର୍ଥ ପାଇଁ, ଉଦ୍ଦିଷ୍ଟ ସଂଯମୀର ଆଧ୍ୟାତ୍ମ ସାଧନ ପାଇଁ, ସୁନ୍ଦର ପାବନୀଙ୍କ ଅଗ୍ନିଖେଳ, ସୁନ୍ଦର ସେହି ରତ୍ନମୁଦ୍ରିକା ଯାହାର ବିନିମୟରେ ନବବିକଶିତ ପୁନର୍ଜୀବନ ବିନ୍ୟାସର ସୌନ୍ଦର୍ଯ୍ୟତା, ସୁନ୍ଦରେ ସୁନ୍ଦରା, ଅଫୁରନ୍ତ ଆଲୋକର ଫୁଆରା।

ପ୍ରଜର କଲୁ ରାମଲୀଳା କାର୍ଯ୍ୟକ୍ରମ ପରିବେଷଣ କଲେ ରାମଲୀଳା ନାଟ୍ୟ ସଂଘ ତୁସ୍ରାର କଳାକାରମାନେ। ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ଏଥର ରହିଛି ଗୀତ ଗଜଲ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ହରି ହରନ୍। ଗୀତ ରଚନା ଜାଭେଦ ଅଖ୍ତର। ସଙ୍ଗୀତ ନିର୍ଦ୍ଦେଶନା ରାଜୁ ସିଂ।

ନେଇ ଶୁଣୁଥିଲେ ଗୀତ ଗଜଲ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ଅଲକା ୟାଗ୍ନିକ ଏବଂ ହରିହରନ। ଗୀତ ଲେଖିଥିଲେ ଜାଭେଦ ଅଖ୍ତର। ସଙ୍ଗୀତରେ ସଜେଇଥିଲେ ରାଜୁ ସିଂ। ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ରାତି 11। ଏଥର ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ।

ପୂର୍ବରୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଜଣାଇ ଦେଉଛୁ। ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ସକାଳ 5:53। ଭକ୍ତି ଗୀତଭରା କାର୍ଯ୍ୟକ୍ରମ ଆରାଧନା ପ୍ରଚାର କରିବୁ ସକାଳ 6:05। 6:30 ଆଜିର ଭାବନା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳ 6:35। 7:10 ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ 7:35 ଶୁଣିପାରିବେ ଚାଷର ହାଲ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ପ୍ରଚାର କରିବୁ ସକାଳ 7:40। 7:50 ଶୁଣିମା ହେଉ କହିବେ ଜନ୍ମାଞ୍ଜୟ ଛତର। ସକାଳ 8:30 ହିନ୍ଦୀ କଥାଚିତ୍ର ଗୀତ ଏବଂ 8:45 ରହିଛି ଓଡ଼ିଆ କଥାଚିତ୍ର ଗୀତ। ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ ରିଲେ କରିବୁ ସକାଳ 9:00। ବାତାୟନ କାର୍ଯ୍ୟକ୍ରମ ରହିଛି ଦିନ 11:00। ଦିନ 12:00 ଶୁଣିପାରିବେ ଗୀତ ଗଜଲ କଣ୍ଠଶିଳ୍ପୀ ଜଗଜିତ ସିଂହ। 12:30 ପୁଣି ରିଲେ କରିବୁ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଏଇଥିଲା ଆଗାମୀକାଲିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 11:11। ଏଥର ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।